ଆକାଶବାଣୀ ଭବାନୀପାଟଣ, ଆଜି ଶୁକ୍ରବାର 1948 ଶତାବ୍ଦୀ ଆଷାଢ଼ 26 ଦିନ 2026 ମସିହା ଜୁଲାଇ ମାସର 17 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜରେ ଓ ନ୍ୟୁଜ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58

ଜଗତନାଥ ଚରଣୀ ଅରପିଲି ମୋର ଭକତି ସୁମନ ଜଗତ ହିତ କାରଣୀ। ଏଥର ସୁରେଶ କୁମାର ଦାସଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ପ୍ରଣତି ବସନ୍ତ ରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ମାନସ କୁମାର ଦତ୍ତ। ଗୀତ ରଚନା କରିଛନ୍ତି ଅସିତ କୁମାର ମହାନ୍ତ। କେଉଁଥିରେ ସିନା ହୋଇଥିଲେ ଉଣା ଜାଣିଥାନ୍ତି ଚକାଖି, ଯାହା ସଂସାରରେ ନିଆଁ ଲାଗିଯାଏ ସିଏ କେମିତିକା ଦୁଃଖୀ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଦନା କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ଯାଜ୍ଞସେନୀ ମହାପାତ୍ର। ଗୀତ ରଚନା କରିଛନ୍ତି ସୁରେଶ କୁମାର ଦାସ। ପ୍ରଭୁ କାହିଁ ତୁମେ କୁହ, କାହିଁ ତୁମେ କାହିଁ କୁହ, ଖୋଜେ ମୋର ମନ, ଖୋଜେ ମୋର ନୟନ, ଖୋଜେ ମୋ ଆଖିର ଲୁହ।

ଦୀନବନ୍ଧୁ ହେ ମନ୍ଦିର ଦୁଆରୁ ଯାଉଛେ ଫେରି, ଆଖି ଲୁହଥାର କରିସାଥି ମୋର, ଫଟା କରମକୁ ଏବେ ଆଦରି। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମିତ୍ର ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା କରିଛନ୍ତି ତପନ ପଟ୍ଟନାୟକ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ନବଧା ଭକ୍ତିର ଅଷ୍ଟମ ମାର୍ଗଟି ହେଉଛି ସଖ୍ୟ ଭାବ। ଈଶ୍ୱରଙ୍କ ଠାରେ ଅଟଳ ବିଶ୍ୱାସ ରଖି ତାଙ୍କ ସହିତ ସଖା ଭଳି ଆଚରଣ କରିବା ହେଉଛି ସଖ୍ୟ ଭକ୍ତି। ନନ୍ଦ ଗୋପ ପରିବାରର ଲୋକେ ଗୋପର ବାଳକମାନେ ଏହି ଭକ୍ତିର ଉପାସକ ଥିଲେ। ଅର୍ଜୁନ ଏହି ଭକ୍ତିର ଶ୍ରେଷ୍ଠ ଉପାସକ। ଶ୍ରୀମଦ୍ ଭାଗବତ କହିଛନ୍ତି, ନନ୍ଦ ତଥା ବ୍ରଜବାସୀମାନଙ୍କର ଭାଗ୍ୟ କେଡ଼େ ଚମତ୍କାର ଥିଲା, ଯାହାଫଳରେ ସେମାନେ ପରମବ୍ରହ୍ମ ଶ୍ରୀକୃଷ୍ଣ ଭଗବାନଙ୍କର ଏକାନ୍ତ ପ୍ରିୟ ବନ୍ଧୁ ପରି ଜୀବନ କଟାଉଥିଲେ। ଆମର ଓଡ଼ିଆ କବି ଦୀନକୃଷ୍ଣ ମଧ୍ୟ ତାଙ୍କ ରସକଲ୍ଲଣ କାବ୍ୟରେ କୃଷ୍ଣ ଓ ଗୋପୀମାନଙ୍କ ମଧ୍ୟରେ ଥିବା ସଖ୍ୟ ଭାବ ସମ୍ପର୍କରେ ଲେଖିଛନ୍ତି, ଯୁଗେ ଯୁଗେ ଯୋଗୀ ଯୋଗ ବାଟ ଜଗୀ ଲଭନ୍ତି ନାହିଁ ଯାହାଙ୍କୁ, କେଉଁ ପୁଣ୍ୟ ବଳେ ଏତେ କାଳ କୋଳେ ଘେନି ଖେଳିଲ ତାହାଙ୍କୁ। ଏ ସଖ୍ୟ ଭାବଟି ଆସେ ବନ୍ଧୁତାରୁ। ବନ୍ଧୁତାଟି ମଣିଷଙ୍କୁ ଈଶ୍ୱରଙ୍କର ଏକ ମହାର୍ଘ ଦାନ। ଆମର ଭକ୍ତ କବି ମଧୁସୂଦନ ରାଓ ଗୋଟିଏ ଇଂରାଜୀ କବିତାର ପଂକ୍ତିକୁ ଅନୁବାଦ କରି କହିଛନ୍ତି, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗୁଁ ଦେବତା ନର। ମଣିଷ ଭିତରେ ଥିବା ଏହି ସୁନ୍ଦର ବନ୍ଧୁ ଭାବଟି ହେତୁ ଦେବତା ମଧ୍ୟ ମାନବ ଅବତାରରେ ଆସିବାକୁ ଇଚ୍ଛା କରନ୍ତି। ତାଙ୍କୁ ବି ଇଚ୍ଛା ହୁଏ ଏହି ବନ୍ଧୁଭାବର ସ୍ୱାଦଟିକୁ ଆସ୍ୱାଦନ କରିବା ପାଇଁ। ପ୍ରକୃତରେ ବନ୍ଧୁ ନଥାଇ କେହି ନାହିଁ, ରହିବା ମଧ୍ୟ ଅସମ୍ଭବ। ଅବନ୍ଧୁ ଜୀବନ ଅସୂର୍ଯ୍ୟମହି, ଦେହ ଧରି କିଏ ପାରିବ ସହି। ସୂର୍ଯ୍ୟ ନଥିବା ପୃଥିବୀ ଯାହା, ବନ୍ଧୁ ନଥିବା ଜୀବନ ତାହା। ସଂସାରରେ ଆମେ ବିଭିନ୍ନ ପ୍ରକାରର ବନ୍ଧୁ ବାନ୍ଧୁ, ସାମାଜିକ ସମ୍ପର୍କ ଦୃଷ୍ଟିରୁ ବନ୍ଧୁତା ହୁଏ, କାମ ବା ବୃତ୍ତିକୁ ଆଧାର କରି ବନ୍ଧୁତା ହୁଏ, ଆଉ କିଛି ଉଦ୍ଦେଶ୍ୟ ରଖି କେତେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରାହୁଏ। କିନ୍ତୁ ଏସବୁ ବନ୍ଧୁତା ସବୁଦିନ ରହେ ନାହିଁ, କାରଣ ଏ ବନ୍ଧୁତାରେ ମନର ମେଳ ନଥାଏ, ଆନ୍ତରିକ ମେଳ ନଥାଏ। ମାପି ଚୁପି ଜଗି ରଖି ଦେଣନେଣ ଭିତରେ ଏ ସମ୍ପର୍କ ଚାଲେ, କୋଉଠି ଟିକେ ଅସୁବିଧା ହେଇଗଲେ ଏହା ଭାଙ୍ଗିଯାଏ। କିନ୍ତୁ ଏଇଭଳି କିଛି ବନ୍ଧୁତା ହୁଏ ଯୋଉଠି ବନ୍ଧୁ ବନ୍ଧୁ ଭିତରେ ଗଭୀର ଆନ୍ତରିକତା ଥାଏ, ଭୁଲ ବୁଝାମଣାର ପ୍ରଶ୍ନ ନଥାଏ। କେବେ କୌଣସି କାରଣରୁ ଏହା ହେଲେ ମଧ୍ୟ ତାହା ଭସା ବାଦଲ ପରି ଶୀଘ୍ର ଚାଲିଯାଏ। ଉଭୟ ପରସ୍ପରକୁ ଭଲ ଭାବରେ ବୁଝି ଯାଇଥାନ୍ତି, ପରସ୍ପର ପ୍ରତି ଏକ ବ୍ୟାକୁଳତା ଥାଏ, ଉପର ଠାଉରିଆ ସ୍ତରରୁ ଯାଇ ସମ୍ପର୍କଟି ଗଭୀର ହୋଇଯାଇଥାଏ। ଏଠି ଗୋଟିଏ ବନ୍ଧୁର ବିପଦ ଆପଦରେ ସାହାଯ୍ୟ କରିବା ପାଇଁ ଅନ୍ୟ ବନ୍ଧୁଟିକୁ ଅନୁରୋଧ କରିବାକୁ ପଡ଼େ ନାହିଁ, ସେ ଆପଣା ଛାଏଁ ଆସି ଠିଆ ହୋଇ ତା କାମ କରିଯାଉଥାଏ। ବିପଦରେ ପଡ଼ିଥିବା ବନ୍ଧୁର ଦୁଃଖ ଲାଘବ କରିବା ପାଇଁ ନିଜକୁ ସେ ଢାଳି ଦିଏ। ଏଭଳି ବନ୍ଧୁ କଣ ସହଜରେ ମିଳନ୍ତି ଜୀବନରେ? ଆମେ ସମସ୍ତେ ବହୁତ ବନ୍ଧୁତା କରୁଛୁ, କିନ୍ତୁ ଏଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି। ଏବଂ ଏଥିପାଇଁ ପ୍ରଥମ କଥା ହେଉଛି, ଏଭଳି ବନ୍ଧୁ ପାଇବା ପାଇଁ ଆମର ନିଜର ଯୋଗ୍ୟତା ବି ଥିବା ଆବଶ୍ୟକ। ଏ ବନ୍ଧୁ ଭାବଟି ଆମ ସମସ୍ତଙ୍କ ଭିତରେ ଉଣାଧିକ ଅଛି, ତାକୁ ଆମେ ଅନେକ ବିକଶିତ କରିପାରୁନୁ। ଆମେ ନିଜେ ଯଦି ଉନ୍ନତ ବନ୍ଧୁ ଭାବଟିଏ ଧରି ନ ପାରିବା, ତେବେ ଆମକୁ ସେମିତି ବନ୍ଧୁଟିଏ କୁଆଡୁ ମିଳିବ? ଆମ ସାଧାରଣ ଜୀବନରୁ ହିଁ ଏ ବନ୍ଧୁତାକୁ ବିକଶିତ କରିବାକୁ ହବ। ଏ ବନ୍ଧୁତାଟି ଥିବ ଉଦ୍ଦେଶ୍ୟହୀନ, ପାଇବା ଦେବା ଠାରୁ ଢେର ଉପରେ। ଦାମ୍ପତ୍ୟ ଜୀବନରେ ସ୍ୱାମୀ ସ୍ତ୍ରୀ ସମ୍ପର୍କଟି ଏହି ବନ୍ଧୁତା ଉପରେ ଆଧାରିତ ନୁହେଁ କି? ଏଥିରେ ସ୍ତ୍ରୀଟିଏ କେବଳ ସ୍ୱାମୀର ସେବା କରିଚାଲେ ନାହିଁ, ସମୟ ପରିସ୍ଥିତି ଏଭଳି ହୁଏ ସ୍ତ୍ରୀଟି ରୋଗିଣା ହେଇଯାଏ ଏବଂ ସ୍ୱାମୀଟିକୁ ଆଜୀବନ ସେ ସ୍ତ୍ରୀର ସେବା କରିବାକୁ ପଡ଼େ। ଯେଉଁ ସ୍ତ୍ରୀ ତାର ସେବା କରିବ ବୋଲି ସେ ନିଜେ ଭାବିଥିଲା ଏବଂ ସ୍ୱାମୀର ସେବା କରିବାକୁ ସ୍ତ୍ରୀଟି ନିଜର ପରମ ଭାଗ୍ୟ ବୋଲି ଭାବିଥିଲା, ପରିସ୍ଥିତିରେ ସେ ସ୍ୱାମୀ ସେ ସ୍ତ୍ରୀକୁ ଗାଧେଇ ଦିଏ, ଖୁଆଇ ଦିଏ, ମୁଣ୍ଡ କୁଣ୍ଡେଇ ଦିଏ। ଏଥିରେ ସ୍ୱାମୀର ବିରକ୍ତି ନଥାଏ, ନିଜର ସବୁଠାରୁ ପ୍ରିୟ ବନ୍ଧୁ ପାଇଁ ସେ କାମ କରୁଛି ବୋଲି ସବୁବେଳେ ଭାବୁ।

0: ଥାଏ। ସାଂସାରିକ ଜୀବନରେ ସ୍ୱାମୀ ସ୍ତ୍ରୀର ବନ୍ଧୁତା ହେଉଛି ସବୁଠାରୁ ବଡ଼ ବନ୍ଧୁତା। ସେଥିପାଇଁ କୁହାଯାଏ ବିବାହ ଦେହର ମିଳନ ନୁହେଁ ମନର ମିଳନ। ଏହିଭଳି ସାଂସାରିକ ସ୍ତରରୁ ଏହି ବନ୍ଧୁଭାବ ଉପରକୁ ଉଠି ଯେତେବେଳେ ଈଶ୍ୱରଙ୍କ ଆଡ଼କୁ ମୁହାଏ ସେତେବେଳେ ମଣିଷ ପରମାର୍ଥ ଲାଭ କରେ। ଆମର ଚାରିପାଖ ସହିତ ବନ୍ଧୁଭାବଟିଏ ପୋଷଣ କରିପାରିବା ହେଉଛି ଏଥିପାଇଁ ପ୍ରଥମ ଆବଶ୍ୟକତା।
1: ଶୁଣିଲେ ଚେତନ ଚିନ୍ତନ ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରାଜିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ସୁଭାଷ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଓ ଅରବିନ୍ଦ ମୁଦୁଲି।

ଶ୍ରୀକୃଷ୍ଣ କହିଛନ୍ତି, କେବଳ ଆତ୍ମାଠାରେ କର୍ତ୍ତାଭୋକ୍ତା ଜ୍ଞାନ ରଖିବା, ରାଜସିକ ଜ୍ଞାନ ଓ ଆତ୍ମାକୁ ନିଜ ଶରୀର ବୋଲି ବୁଝିବା, ତାମସିକ ଜ୍ଞାନ। ଯେଉଁ ଜ୍ଞାନ ଉପସ୍ଥିତ ହେଲେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଭଗବଦାତ୍ମକ ବୋଲି ପ୍ରତୀତ ହୁଏ, ସେହି ଭଗବତ ଅନୁଭୂତିମୂଳକ ଜ୍ଞାନ ହେଉଛି ନିର୍ଗୁଣ। ଏହାପରେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀୟ ନୃପତି ପୁରୁରବାଙ୍କ ବୈରାଗ୍ୟ ପ୍ରାପ୍ତି ବିଷୟ ବର୍ଣ୍ଣନା କରିଛନ୍ତି। ପୁରୁରବା ଉର୍ବଶୀଙ୍କ ମୁହଁରେ ପଡ଼ିଥିଲେ। ଚୈତନ୍ୟ ଉଦୟ ଯୋଗୁଁ ବିଷୟ ଭୋଗ ପ୍ରତି ବିରକ୍ତ ହୋଇ ଆତ୍ମଧିକାର କରିଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥି ଅବସରରେ ଗଲାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମୂଲ ହୋଇଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଛି। ଆଜି ସକାଳବେଳା ରଥଘିଚା ଫେରଘାଏ ମୂଲ ହେବା। ଗଲାକାଲି ଉପରବେଳା 5:10 ଥି ରଥଘିଚା ମୂଲ ହୋଇଥିଲା। ଧାରିତ ସମୟନୁ ଡେରିଥି ରଥଘିଚା ମୂଲ ହୋଇଥିବାରୁ ତିନି ରଥ ମାର୍କେଟ ଛକ ଭିତରେ ହିଁ ରହିଯାଇଛନ୍। ପହିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ହେବାର ଉତ୍ତରୁ 6:20 ଥି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଘିଚା ମୂଲ ହୋଇଥିଲା। ଅନ୍ଧାର ହୋଇଯାଇଥିବାରୁ ଖାଲି ବିଧି ରଖବାର ଲାଗି ନନ୍ଦିଘୋଷ ରଥକେ ହାତେ ଖସରେଇକରି ସିଂହଦ୍ୱାର ନ ଅଟକେଇ ଦିଆଯାଇଛି। ରାତିର 7:25 ଥି ରଥଘିଚା ଶେଷ ଘୋଷଣା କରାଯାଇଥିଲା। ଆଜି ଉପରବେଳା ତକ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚିବେ। ଇତାର ଉତ୍ତରୁ ଆଇବାକାଲ ମହାପ୍ରଭୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଥି ତିଆରି ହୋଇଥିବା ଦେଶର 75 ରେଲ ଷ୍ଟେସନକେ ଲୋକାର୍ପଣ କରିବେ। ଇଥି ଓଡ଼ିଶାର 7 ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ପାରଳାଖେମୁଣ୍ଡି ଆଉ ବିମଳଗଡ଼ ରେଲ ଷ୍ଟେସନ ସାମିଲ ଅଛି ବୋଲି ପୂର୍ବତଟ ରେଳପଥ ତରଫ ସୂଚନା ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସହିତ ଏହି 7 ଯାକ ଷ୍ଟେସନର ନବକଳେବର ଲାଗି ପାଖାପାଖି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଲନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଆଭାସୀ ଜରିଏ ଏହି ଷ୍ଟେସନମାନଙ୍କର ଉଦ୍ଘାଟନ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପାଠ୍ୟକ୍ରମ ଅଧୀନ 9 ଥି 3 ଭାଷାର ପାଠପଢ଼ାକେ ନେଇକରି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଇଟା ଛାତ୍ରଛାତ୍ରୀମାନଙ୍କର ଉପରେ ଅତକା ଚାପ ପକାବା। ଏ ଭାଷା 5 କି 6 ମୂଲ ହୋଇଥିଲେ ଛାତ୍ରଛାତ୍ରୀମାନେ ଇତାର ସହିତ ପରିଚିତ ହୋଇପାରିଥିତେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ବି ନାଗରଥନ ଆଉ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ 9 ପାଠ୍ୟକ୍ରମ ଥି 3 ଭାଷା ମୂଲ ନାଇଁ କରବାର୍କେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍। ତାମିଲନାଡ଼ୁ ସରକାରଙ୍କ ତରଫରୁ ଆଗତ ଗୋଟିଏ ଆବେଦନର ଶୁଣାଣି କରିକରି ସୁପ୍ରିମକୋର୍ଟ ଏ ମତାମତ ଦେଇଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଗଲାକାଲି ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପରୀକ୍ଷା ଫଲ ବାହାରିଛି। ଏ ବଛର ମୋଟ 11,21,000 ପରୀକ୍ଷାର୍ଥୀ ପାସ୍ ହୋଇଛନ୍। ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରେ 58% ଛାତ୍ରୀ ରହିଛନ୍। ଇତାର ସହିତ 138 ଛାତ୍ରଛାତ୍ରୀ 690 ଅତକା ନମ୍ବର ରଖିକରି ସର୍ବାଧିକ ସ୍କୋର କରିଛନ୍। ପରୀକ୍ଷାର୍ଥୀମାନେ ନିଟ୍ର ୱେବ୍ସାଇଟ୍ NEET.NTA.NIC.IN

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରିନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ୍ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ୍ ପୃଥକ୍ ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି 2 ଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମଲେଖା ହୋଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା।

0: ଅଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯେଉଁ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି, ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ। ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ, କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ, ଝାଡ଼ା ଯିବା ବେଳକୁ ଟିକେ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କୋଉଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍? ଯିବି ଯେ, ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା? ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା, ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି, ସେ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସି ହେଇଯାଇଛି, ତାହେଲେ ସମସ୍ତେ ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଯନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥିରେ ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି, ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏଇସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା, ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲ୍ସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି, ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ କ୍ୟାନ୍ସରର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯେଉଁଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ୍ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯେଉଁ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇକି ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ, ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2ରୁ 3ଟି କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7ଟି ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74ଟି ଅମୃତ ଷ୍ଟେସନ 20ଟି ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7ଟି ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃ ବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀ ସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ଆୟୋଜିତ ନିଟ୍ UG 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। NTAର ୱେବ୍ସାଇଟ୍ NEET.NTA.NIC.INରେ ପରୀକ୍ଷାଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା NTA ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ NEET UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 501

ଏକାବନଟି ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 2,00,000 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 300 ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ 28 ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି 82 ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ BSF ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା BSF ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3 ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। 3 ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45 ଓଭର ସୁଦ୍ଧା 4 ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 କମ୍ ମହିଳା ଦଳକୁ AFC 17 କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5-11 ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ 2 ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11,00,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକା

ଆକ୍ରମଣ ଜୋରଦାର ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରର ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳେ ଆମେ ଯେତେବେଳେ ସ୍କୁଲରେ ପଢ଼ୁଥିଲୁ, ଆମ ଘର ପଛପଟେ ନଦୀ ଭିତରେ ଏକ ଛୋଟିଆ ଟାପୁ ଥିଲା। ଆଜି ବି ଅଛି, କିନ୍ତୁ ଫରକ ଏତିକି ଯେ ଆଗରୁ ଏହା ଗଛଲତାରେ ଥିଲା ପରିପୂର୍ଣ୍ଣ। ସ୍କୁଲରେ ଯେତେବେଳେ ନିଷ୍ପତ୍ତି ହେଉଥିଲା ପିକନିକ୍ ପାଇଁ, ଶିକ୍ଷକମାନେ କହୁଥିଲେ, ଛୋଟ ଛୋଟ ପିଲାଙ୍କୁ କାହିଁକି ଦୂର ଜାଗାକୁ ନେବା, ପାଖରେ ତ ଗଛଲତାରେ ଭରା ସୁନ୍ଦରିଆ ଟାପୁ ଅଛି, ସେଠିକି ନେଇଯିବା। ତାପରେ ଆମେ ପିଲାମାନେ ନଦୀ ପାରି ହୋଇ ଟାପୁକୁ ଯାଉଥିଲୁ, ପିକନିକ୍ କରୁଥିଲୁ। ଗଛଲତା ଓ ପତ୍ର ଗହଳି ଏତେ ଘଞ୍ଚ ଥିଲା ଯେ ଦିନବେଳା ମଧ୍ୟ ସୂର୍ଯ୍ୟକିରଣ ପ୍ରବେଶ କରିପାରୁନଥିଲା। କିନ୍ତୁ ଆଜି ସେସବୁ କିଛି ନାହିଁ। ନଦୀ ପାଖକୁ ଗଲେ ଟାପୁ ସ୍ପଷ୍ଟ ଜଣାପଡ଼େ, ଗୋଟିଏ ବି ଗଛ ନାହିଁ, ଲୋକ କାଟି ସବୁ ନେଇଗଲେଣି, ଗାତ ଖୋଲି ଚେର ମଧ୍ୟ କାଟି ନେଇଛନ୍ତି। ପିକନିକ୍ ଯିବାର ତ ଆଉ ପ୍ରଶ୍ନ ଉଠୁନାହିଁ। ଖରା ସମୟରେ ଯଦି ସେଠିକି କେହି ଯାଏ, ଝାଉର ଯେ ସେ ନିଶ୍ଚିତ ଶିକାର ହେବ, ଏଥିରେ ସନ୍ଦେହ ନାହିଁ। ବର୍ଷ କେଇଟା ଭିତରେ କି ପରିବର୍ତ୍ତନ ଘଟିଛି ସତେ, ଟାପୁର ଆକାର ମଧ୍ୟ ଧୀରେ ଧୀରେ ଛୋଟ ହେବାରେ ଲାଗିଛି। ଗଛ କଟିଯିବା ଫଳରେ ବର୍ଷା ଏବଂ ନଈ ବଢ଼ି ଯୋଗୁଁ ମାଟି ଅବକ୍ଷୟ ହେବାରେ ଲାଗିଛି। ଦିନ ଆସିବ, ଟାପୁଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ। କୁହାଯାଏ ରାଜାରାଜୁଡ଼ା ସମୟରେ ରାଜମହଲରୁ ଏଠିକି ଆସିବା ପାଇଁ ସୁଡ଼ଙ୍ଗ ଥିଲା ଏବଂ ଅପରାଧୀମାନଙ୍କୁ ଏଠି ଫାଶୀ ଦିଆଯାଉଥିଲା। ସେ ସମୟରେ ଟାପୁରେ ଘୋର ଜଙ୍ଗଲ ମଧ୍ୟ ରହିଥିଲା। ଏହା କେବଳ ଗୋଟିଏ ଟାପୁର କଥା ନୁହେଁ, ଆମ ଅଞ୍ଚଳରେ, ରାଜ୍ୟରେ, ଦେଶରେ ତଥା ସମଗ୍ର ପୃଥିବୀରେ ଏଭଳି ଅବକ୍ଷୟପ୍ରାପ୍ତ ଟାପୁର ଅଭାବ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ। ଅନ୍ୟାନ୍ୟ ଦେଶ ତୁଳନାରେ ଆମ ଦେଶରେ ସଚେତନତା ନିଶ୍ଚିତ ଭାବରେ କମ୍ ରହିଛି, ଫଳରେ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଯେତିକି ମାତ୍ରାରେ ଗଛଲତା ରହିବା କଥା ଆମ ଦେଶରେ ତାଠୁ କମ୍ ରହିଛି, ଫଳରେ ତାପମାତ୍ରା ବଢ଼ୁଛି ଏବଂ ତା ସହିତ ଗ୍ରୀଷ୍ମ ପ୍ରବାହ ମଧ୍ୟ। ଜଙ୍ଗଲର ସୁରକ୍ଷା ପାଇଁ ସରକାର ବିଭିନ୍ନ ନିୟମ କରିଛନ୍ତି, ଜଙ୍ଗଲ ସମିତି ସବୁ ଗଠନ କରାଯାଇଛି, କିନ୍ତୁ ଯଦି କର୍ମଚାରୀମାନେ ନିଷ୍ଠାର ସହିତ କାମ ନ କରନ୍ତି ଏବଂ ଲୋକମାନେ ଗଛ ଓ ଜଙ୍ଗଲର ଉପକାରିତା ସମ୍ପର୍କରେ ସଚେତନ ନ ହୁଅନ୍ତି, ଏହାର କିଛି ଲାଭ ହେବ ନାହିଁ। ବୃକ୍ଷ ହିଁ ଜୀବନ ବୋଲି କୁହାଯାଇଛି। ବୁଢ଼ାର ଗଛ ଲଗାଇବାର କାହାଣୀ କହିବାର ଏଠି ଆଉ ଆବଶ୍ୟକତା ନାହିଁ, କାହାଣୀ ପୁରୁଣା ହେଲାଣି, କିନ୍ତୁ ଏହାର ସାରମର୍ମ ଆମ ପାଇଁ ସବୁଦିନ ନୂଆ ହୋଇ ରହିଥିବ। ଆମେ ଗଛ ଲଗାଇବା ନିଜ ପାଇଁ, ପିଲାପିଲିଙ୍କ ପାଇଁ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ। ଆମର ଏକ ସ୍ୱଚ୍ଛ ଜୀବନ ଜିଇଁବାରେ ଗଛଲତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଛ ଆମକୁ ଅମ୍ଳଜାନ ବା ଅକ୍ସିଜେନ୍ ଦିଏ, ଅଙ୍ଗାରକାମ୍ଳ ବା କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳରୁ ଟାଣିନିଏ। ଏଥିରୁ ଆମେ ଗଛର ମୂଲ୍ୟ ବୁଝିବା ଉଚିତ।

ପ୍ରଚାର କଲୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ।

0: ప్రచర్కలు గర్జక్రమ శ్రీరామచరిత మనాస్ ఆకాశవాణి భవని పట్టణ వర్తమాన్ సుణంతో చేస్తారు కథ.
1: ହେନ୍ତା ତ ଆମର ଚାଷୀ ଦଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, ମାଖନ୍ ଆରୁ ଲଇନି। ତ ଏସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର ଚାଷୀ ଦଦାମାନେ ଅଛନ୍ ଯେନ୍ମାନେ ଇ ସମିଆ ଦେଖିକରି ପନିପରିବା ଚାଷ ବି କରିଥିସନେ। ଆମର ଚାଷୀ ଦଦାମାନେ ବର୍ଷା ପାଇଁ ହଉ କି ଅଲଗା ଉପରେ ବି ବରଷସାରା କିଛି ନା କିଛି ପନିପରିବା ଲଗେଇଥିସନେ। ତ ଇନେ ଗୋଟେ କଥା ହେଲା ଯେ ଚାରା ରୋପଣ ପଛେ ଆରୁ ତାର ପଛର ଅବସ୍ଥାନେ ଚାରା ଗଛମାନେ ମରିଯାଇଥିସନ୍ ଆରୁ ଜମି ସେନ୍ତା ପଡ଼ିଆ ପଡ଼ି ରହିସି। ଯେତେ ବି ପ୍ରୟୋଗ କରାଯାଉଥିବାର ସାର ଆରୁ ଖତର ସଦୁପଯୋଗ ନେଇ ହେଇପାରିଥାଏ ଆରୁ ଅମଲ ବି କମିଯାଇସି। ଯେନ୍ତାକି କଞ୍ଚା ମିର୍ଚା, ବାଇଗନ୍, ପାତଲଘଣ୍ଟା ଇସବ୍କେ ଝାଉଁଲା ରୋଗ ଫୁଲ ଆରୁ ଫଲ ଧରବାର ସମିଆନେ ଆରମ୍ଭ ହେଇକରି ଫସଲକେ ନଷ୍ଟ କରିଥିସିଏ। ତ ଯେନ୍ ଚାଷୀ ଦଦାମାନେ ଇ ପନିପରିବା ଚାଷ ସବୁ କରବାର ସମିଆନେ ଇ ସବୁ ସମସ୍ୟା ସେମାନକେ ଦେଖାଯାଉଛେ ବୋଇଲେ ସେଥିର୍ ଲାଗ୍ତି ସେମାନକେ କେନ୍ତା ସାବଧାନ ହେବାକେ ପଡ଼ବା, ଇ କଥା ଗୁଟିକେ ଆମକେ ନିହାତି ଭାବରେ ଜାନବାକେ ପଡ଼ବା। ଏ ପ୍ରଥମ କଥା ହଉଛେ ମାଟିର ଚୟନ। ଇ ପନିପରିବା ଚାଷ ଲାଗି ନିଗିଡ଼ା ମାଇଟ, ଉର୍ବର ଦୋର୍ସା ନେହେଲେ ବାଇଲ ଦୋର୍ସା ମାଇଟ, ଯେନକି 6-7 pH ଆରୁ ଗଭୀର ଥିବାର ଆବଶ୍ୟକ। ପନିପରିବାକେ ସବୁବେଳେ ଢାଲୁଆ ଜମିନେ କରବାକେ ପଡ଼ବା, କାରଣ ହଉଛେ ପାନ ବାହାରକେ ନିଷ୍କାସନ ନେଇ ପାରବା ବୋଇଲେ ଗଛ ସବୁ ସଢ଼ିକରି ମରିଯିବା। ଅଧିକା ଅମଳ ଥିବାର ମାଇଟ୍ନେ ଲଗାବାର 3-4 ସପ୍ତାହ ଆଗନୁ ଚୁନ ନେଇ ହେଲେ କାଗଜକରର ମଇଲା ପ୍ରୟୋଗ କରବାକେ ପଡ଼ବା। ଏ ସେନ୍ତା ଅଧିକା ଖାର ମାଇଟ୍ନେ ଜିପ୍ସମ୍ ପ୍ରୟୋଗ କରବାକେ ପଡ଼ବା। ଏ ଜିପ୍ସମ୍ର ପରିମାଣ ମାଇଟ୍ର ଅମଳତା ଉପରେ ଏକା ନିର୍ଭର କରିଥିସିଏ। ସେନ୍ତା ଆର୍ ଗୋଟେ କଥା ହେଲା ଗୋଟେ ଜମିନେ ଗୋଟେ ପ୍ରକାରର ଚାଷ ଆମେ ନେଇ କରବାର କଥା। ଏନ୍ତା ହେବା ବୋଇଲେ ଫସଲ ନେଇଥିବାର ଭିନ୍ନ ଭିନ୍ନ ରୋଗ ପୋକ ସେ ମାଇଟ୍ନେ ରହିଯାଏସନ୍ ଆରୁ ଆସବାର ଫସଲକେ ଆକ୍ରମଣ ବି କରିଥିସନେ। ସେଥିର୍ କାଜେ ଆମକେ ଫସଲ ପର୍ଯ୍ୟାୟ ବୋଲିକରି ଯାହାକେ ଆମେ କହୁଛୁଁ ତାକେ ଆମେ ଅନୁସରଣ କରିକରି ତାର୍ ହିପାସେ ଆମକେ ପନିପରିବା ଚାଷ କରବାର କଥା ହେ। ଯେନ୍ ଜମିନେ ଝାଲା ରଖିଛେ ବୋଇଲେ 3 ପତ୍କେ ସେ ଫସଲ ନେଇ କରବାରଟା ଭଲ୍ ହେବା। ପନିପରିବା ଚାଷ ଲାଗି ନୂଆ ଜମି ବାଛବାର କଥା ଏ। ଜମିର ଅଭାବ ହେଲେ ଫସଲ ପର୍ଯ୍ୟାୟକେ ଆମେ ଗ୍ରହଣ କରିପାର୍ମା। ସେନ୍ତା ଆର୍ ଗୋଟେ କଥା ହେଲା ଜମିନେ ସବୁ ସାର ଚାଷ କରିକରି ଗଛେ ଫୁଲ ଆସବାର ଆଗ୍ନୁ ତାକେ ମାଇଟ୍ନେ ମିଶେଇଦେମା ବୋଇଲେ ମାଟିର ଉର୍ବରତା ଆରୁ ଜଳଧାରଣ କରବାର କ୍ଷମତା ବୃଦ୍ଧି ପାଇଥିସିଏ। ସେନ୍ତା ମାଇଟ୍କେ 3-4 ଥର ଗୁଣ ଚାଷ କରବାର କଥା ଏ। ଖରାଦିନେ ଇ ଭଲିଆ ହଲ୍ କରିଦେମା ବୋଇଲେ ମାଇଟ୍ ଭିତରେ ଥିବାର ରୋଗ ଜୀବାଣୁ ଆରୁ ପୋକମାନଙ୍କର ଭିନ୍ନ ଭିନ୍ନ ଅବସ୍ଥା ମାଇଟ୍ ଉପରକେ ଉଠି ଆଇସି ଆରୁ ସୂର୍ଯ୍ୟ କିରଣ ପାଇକରି ଅଲଗା ପ୍ରକାରର କୀଟ ମାଛିମାନେ ବି ନଷ୍ଟ ହେଇଯାଇଥିସନ୍। ଇଟାକେ ମଝି ମଝିନେ ମଇ ଦେବାରଟା ଆର୍ ଟିକେ ଭଲ୍ ହେ। ସେନ୍ତା ପନିପରିବା ଚାଷ କରଲା ବେଲିକେ ପ୍ରଚୁର ପରିମାଣରେ ସଢ଼ା ଖତ ଆରୁ କମ୍ପୋଷ୍ଟ ପ୍ରୟୋଗ କରବାକେ ପଡ଼ବା। ଏ କଞ୍ଚା କମ୍ପୋଷ୍ଟ ଯେନ୍ ଅଛେ ସେନ ଉଇ ଲାଗବାର ସମ୍ଭାବନା ବି ଟିକେ ରହିସି। ସେଥିର୍ଲାଗି ଏକର ପିଛା 6-8 ଟନ୍ କମ୍ପୋଷ୍ଟ ଶେଷ ଓଡ଼ିଶା ସମିଆନେ ମାଇଟ୍ନେ ମିଶେଇ ଦେଇପାର୍ମା। ଜିଆଖତ ପ୍ରୟୋଗ ସବୁଠାନୁ ବଢ଼ିଆ। ଏକର ପିଛା 2-3 ଟନ୍ ଜିଆଖତ ଆମେ ଇନ ବ୍ୟବହାର କରିପାର୍ମା। ଏ ଯଦି କମ୍ପୋଷ୍ଟ ନେଇ ସଢ଼ିଛେ ବୋଇଲେ ମୂଲା, ଗାଜର ଆରୁ ବିଟ୍ ମନକେ ତାର ମୂଲ୍ନେ କେନା ଆସିଯାଇଥିସିଏ। ଚାଷ ସମିଆନେ ଜମିନୁ ସବୁ ଯେତିକି ବେକାର ଘାସ ପତର ଚେର ଆରୁ ଲହ ମନକେ ବାଛି ଦେଇକରି ପରିଷ୍କାର କରବାକେ ପଡ଼ବା। ଏ ଏନ୍ତା ନେଇ କର୍ମା ବୋଇଲେ ଇ ଭିତରେ ରୋଗ ଜୀବାଣୁ ଆରୁ ପୋକମାନଙ୍କର ଅଂଶ ସବୁ ରହିଯାଏସନ୍ ଆରୁ ଫସଲକେ କ୍ଷତି କରିଥିସନେ। ସେନ୍ତା କୁଡ଼ା ଖୁସା ସମିଆନେ ଗଛ ପତର ସବୁ ଘାସ ମନକେ ସଫା କରିଦେମାଏ। ଚାରା ରୁବାର ଆଗ୍ନୁ ଏକା ରାସାୟନିକ ତୃଣନାଶକ ଫ୍ଲୋକୋରାଲିନ 800-1200 ମିଲିଲିଟର ଏକର ପିଛା ପ୍ରୟୋଗ କରିକରି 30-35 ଦିନ ଭିତରେ ଗୋଟେ ଥର ତାକେ ହାତ ବଛା କରିଦେଲେ ବେକାରିଆ ଯେତିକି ଗଛମାନେ କମ୍ ଉଠିଥିସନ୍।
0: ଶୁଣିଲେ ଚାଷର କଥା ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି।

0: କଣ ମେଞ୍ଜର ବାବୁ କେମିତି ଜଣା ପଡୁଛି?
1: ମୋଲା ଯା, ଭିଡ଼ ଆଉ କଣ ହେନ୍ତାନି କି ଆଜ୍ଞା? ଯେତେ ଯାହା ହେଲେ ବି ଆମ ରାମପୁଡ଼ା ଝାମ୍ପୁଡ଼ା ଯାତ୍ରା ପାର୍ଟିର ସାରା ଓଡ଼ିଶାରେ ଗୋଟିଏ ନାହିଁ ନଥିବା ନାଁ ଅଛି କି? ତା ଛଡ଼ା ତିରିଲାଟେ ହିରୋ ହେଇଛି ବୋଲି ଲୋକେ ଯେମିତି ଶୁଣି ଦେଇଛନ୍ତି, ଏକା ଥରକେ ଉଛୁଳା ନଈର ସୁଅ ଭଳି ମାଡ଼ି ଆଇଛନ୍ତି ପରା।
0: ଆଉ ମୋ ଆଇଡ଼ିଆର କରାମତିଟା ଐଛୁଣିକା ଦେଖୁଛି, ଆଉ ସେତେବେଳେ ନାକ ଟେକୁଥିଲ କାହିଁକି?
1: ହେଲେ ଅଭି ସେସବୁ କଥା ଛାଡ଼ନ୍ତୁ, ବର୍ତ୍ତମାନ କ'ଣ କରିବା? ଚେୟାର ସଟ୍
2: ଦିଅ ବାଣ୍ଟ, ଚେୟାର ସଟ୍ ମାରିବନି ତ ଆଉ ହବ କ'ଣ?
1: ମୋଲା ଯା, ପୋଲିସ ବିଜୁଳି କ୍ଲବ ଆଉ କଲେଜ ଟକେ ଆହୁରି ଫ୍ରି ପାସ୍ ନେଇ ନାହାନ୍ତି, ତଥାପି ଶହେକୁ ପଳେଇଗଲାଣି କି?
2: ମୋ ଶାଳୀ ବାହାଘର ହଉଛି କି ନା, ଶେଷକୁ ପୋଷାକ ପତ୍ର ବିକି ଭାଙ୍ଗି ଦେବାଳିଆ ହେଇ ଏଇଠୁ ପଳେଇବା। ହୋଇଓ ଏ ଶିକ୍ଷିତ ଲୋକ ଗୁଡ଼ା ଫ୍ରି ପାସ୍ ଆଗ ଡିମାଣ୍ଡ କରୁଛନ୍ତି କେମିତି କିଏ ଜାଣି?
1: ମୋଲା ଯା, କେତେ କଷ୍ଟରେ ଯେ ଯାତ୍ରା ପାର୍ଟିଟା ଚାଲେ ସେ କଥା ବୁଝିବା ପାଇଁ ଲୋକେ ବିଲକୁଲ ନାରାଜ ଆଜ୍ଞା।
0: ହଁ ଯାହା କହିଲ ହୋ, ପେଟରେ ଉଦାକନା ଦେଇ କଳାକାର ନାଚେ, ଲୋକେ ତାଳି ଦିଅନ୍ତି ବାହାବା କରନ୍ତି, ହେଲେ ସେ କେଇ ଦିନ ହେଲା ଭୋକିଲା ଅଛି ସେ କଥା ବୁଝିବାକୁ କେହି କେବେ ଚେଷ୍ଟା କରିଛି?
3: ଆସନ୍ତୁ ଆଜିର ଏଇ ଶୁଭରାତ୍ରିର ଶୁଭ ବେଳାରେ ଓଡ଼ିଶା ବିଖ୍ୟାତ ରାମପୁଡ଼ା ଝାମ୍ପୁଡ଼ା ଯାତ୍ରା ଦଳ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତାର ବିଖ୍ୟାତ ସାମାଜିକ ନାଟକ ମୋ ଝିଅ ପଳାଇଲା ରିକ୍ସାବାଲା ସାଙ୍ଗରେ ଦେଖିବା ନିମନ୍ତେ ନାଟକ ଆରମ୍ଭରେ ଦେଖିବାକୁ ପାଇବେ ପରିବାର କଲ୍ୟାଣ ଉପରେ ହିଟ୍ ହୋଇଥିବା ହିଟ୍ ଡୁଏଟ୍ ନାଚ ରଙ୍ଗବତୀ। ଆଜିର ଏହି ଡୁଏଟ୍ ନାଚ ଅଭିନୟର ବିଶେଷ ଆକର୍ଷଣ ହେଲା ନାୟିକା ଭୂମିକାରେ କେବଳ ମାତ୍ର ଜଣେ ସ୍ତ୍ରୀ ଆଉ ସ୍ତ୍ରୀ ଭୂମିକାରେ ବହୁ ପୁରୁଷଙ୍କ ଅଭିନୟ। ଆସନ୍ତୁ ଦେଖନ୍ତୁ ମହାନ ସାମାଜିକ ନାଟକ ମୋ ଝିଅ ପଳାଇଲା ରିକ୍ସାବାଲା ସାଙ୍ଗରେ। ଜୟ କଳା।

0: କହିବ ମୋଟୁ ମାମା, ସେମାନେ ରେଡି ଅଛନ୍ତି ତ?
1: ବିଲକୁଲ ରେଡି, ଖାଲି ଆମେ ଟିକେ ଇସାରା ଦେଲେ ନା ବେଶ କାମ ଫତେ।
0: ଦେବା ଇସାରା ଦେବା, କିନ୍ତୁ ଆଉ କିଛି ସମୟ ଯାଉ, ଚାତାରାଟା ଟିକିଏ ଭଲ ଭାବରେ ଜମି ଆସୁ।
1: ଠିକ କଥା, ତା ନହେଲେ ମଜାଟା ଆସିବନି ନା।
0: ଆଚ୍ଛା କହିଲ ମାମା, କେତେ ଜଣ ଅଛନ୍ତି?
1: ପାଞ୍ଚ।
0: କେତେ ବୋତଲ ପିଇଛନ୍ତି?
1: ଇଚ୍ ୱାନ୍ ବଟଲ।
0: ଇଚ୍ ୱାନ୍ ବଟଲ କେତେବେଳେ?
1: ଏଇ ଆଠଟା ବେଳେ।
0: ଏତେ ଆଗରୁ ପିଆଇଦେଲ ମାମା, ଏତେ ଆଗରୁ ପିଆଇଦେଲ ଯେ ଅଭି ଆଉ ସେମାନଙ୍କର ନିଶାଟା ଥିବଟି। ଏଇ ସମୟ ଆସି ଏଗାରଟା ହେଲାଣି।
1: ଓହୋ, ଆଉ ଏଇ ସାମାନ୍ୟ କଥାରେ ପାଇଁ ଗୋଟେ ଏତେ ବ୍ୟସ୍ତ କ'ଣ ହେଉଛ ତମେ? ଆଉ ଦରକାର ପଡ଼ିଲେ ଆଉ ପାଞ୍ଚ ବୋତଲ ପିଆଇଦେବାନି ତାଙ୍କୁ?
0: ରାତି ଏଗାରଟାରେ ମାଲ କେଉଁଠୁ ପାଇବ କହିଲ?
1: କ'ଣ ପିଲାଙ୍କ ଭିତରେ ଆଜି କଥାବାର୍ତ୍ତା କରୁଛି କିରେ? ଆରେ ଭାଟିବାଲା ଉଠି ଯଦି ମାଲ ନ ଦିଏ, ତା ଭାଟିରେ ସବୁ ପେଟ୍ରୋଲ ଡାଳି ନିଆଁ ଲଗେଇଦେବାନି।
2: ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର, କ'ଣ ଗୁରୁଚରଣ ଏମିତି ବାହାରେ ବାହାରେ ବୁଲୁଛ ଯେ?
2: କ'ଣ ଆଉ କରିବି ଆଜ୍ଞା, ଗରିବ ଲୋକ, ଅଳ୍ପ ଦରମାରେ ଦଶ ପ୍ରାଣୀ କୁଟୁମ୍ବ ପୋଷୁଛି, ଆଉ ପଇସା କୋଉଠୁ ପାଇବି ଯେ ଯାତ୍ରା ଦେଖିବି।
1: କ'ଣ ହେଲା କ'ଣ ହେଲା? ଆଜ୍ଞା, ତୁମେ ବିଜୁଳି ବାହାର କାମ କରୁଛ ଟି? ଅଥଚ ତମେ ଟିକେଟ କାଟି ଯାତ୍ରା ଦେଖିବ କାଇଁ? ତମମାନଙ୍କୁ ଫ୍ରି ପାସ୍ ଦେଇନାହାନ୍ତି କି?
2: ସେଇ କଥା ଆଜି ଆମର ୟୁନିୟନ ଅଫିସରେ ପଡ଼ିଥିଲା ଆଜ୍ଞା, ମିଟିଂରେ ବି ପାସ୍ ହେଇଯାଇଛି। ଏଇ ଯାତ୍ରା ଦଳର କାମ ଆମେ ଆଉ ଜମା କରିବୁ, ଖାଲି ଭଗବାନଙ୍କୁ ଡାକୁଛି ଆଜ୍ଞା, କେମିତି ହେଲେ ବି ଲାଇଟ୍ ଟିକେ ଚାଲିଯାଆନ୍ତା କି, ମାଲିକ ଆସି ଆଗ ଆମର ଗୋଡ଼ ଧରନ୍ତା, ପାଞ୍ଚ ଦଶଟା ଫ୍ରି ପାସ୍ ଦିଅନ୍ତା, ତାପରେ ଯାଇ ନାଇଟ୍ ଜଳନ୍ତା ନା ଆଜ୍ଞା। ଆଉ
0: ଧରିଛ, ତମେ ବିଲକୁଲ ଠିକ୍ ପଏଣ୍ଟକୁ ଧରିଛ ଗୁରୁଚରଣ, ଲାଇଟ୍ ଲିଭିବ ଆଉ ଅଲବତ୍ ଲିଭିବ ନା କ'ଣ କହୁଛ ହେ ମୋଟୁ ମାମା?
2: ଆଉ କେତେବେଳେ ଲିଭିବ ଆଜ୍ଞା, ଅଭି ଆରମ୍ଭ ହଉ ହଉ ଯେବେ ଲିଭି ଯାଆନ୍ତା ନା, ମାଲିକ ବାଧ୍ୟରେ ପଇସା ଫେରେଇ ଦିଅନ୍ତା।
1: ଭେରି କରେକ୍ଟ, ବିଲକୁଲ କରେକ୍ଟ। ଏଇ ଅଧାରୁ ଅଧିକା ହେଇଗଲେ ତ ମାଲିକ ଆଉ ଯାହା ପଇସା ଫେରିବ ନାହିଁ।
0: ଏ ମାମା, ତାହେଲେ ଏବେ କ'ଣ କରିବା?
1: ଆମେ ଆମେ ଠିକ କ୍ଲାଇମାକ୍ସ ଦେଖିକିରି ସଣ୍ଟକୁ ପୁରେଇ ଦେବାନି, ତା ଭିତରେ ସବୁ ତ ରେଡି ଅଛି ବୁଝିଲ, ତେଣିକି ତ ପୁଅ ଅଖା ଧୋଉଥବ ଗୁଣ ଗାଉଥବ।
0: ଠିକ ଅଛି ଗୁରୁଚରଣ
2: ଆଜ୍ଞା,
0: ଏଇ ନିଅ ଟଙ୍କା, ରଖ, ଦରକାର ବେଳେ ତମର କାମରେ ଆସିବ, ରଖ ରଖ ରଖ।
2: କିନ୍ତୁ କିନ୍ତୁ ଆଜ୍ଞା।
1: ଆଉ ସେ କିନ୍ତୁ ଭିତର ସମାଲ ନାହିଁ। ଶୁଣ, ଆସ ଟିକେ ପାଖକୁ ଆସ
2: ଆଜ୍ଞା।
0: ଡବଲ ଟିବଲ ଦରକାର ପଡ଼ିଲେ ଚଉବଲ ଚେନ ପକେଇ ଆଜି ବିଜୁଳି ଲାଇନ ଉଡେଇବାଟା ଉଡେଇବୁ
2: ଆଜ୍ଞା।
1: କ'ଣ ଆଜ୍ଞା? ଏଇ ଯାତ୍ରାବାଲା ଆମକୁ ଫ୍ରିପାସ୍ ଦେଇନି, ଏଇଟା ଆମର ପ୍ରେଷ୍ଟିଜିକା ସବାଲ ହଁ, ଆମେ କୌଣସି ମତେ ଆଜି ଯାତ୍ରା କରି ଦବୁ ନେଇ ଦବୁ ନେଇ ଦବୁ ନେଇ,
0: ଆମେ ଏଇ ଅପମାନର ବଦଲା ନବୁ ଆଉ ଅଲବତ୍ ନବୁ
2: ଆଜ୍ଞା। ଆପଣମାନେ ତ ଲାଇନ ଉଡେଇ ଦେବେ, ଆଉ ମୁଁ କ'ଣ କରିବି?
1: ତମେ କ'ଣ କରିବ? ତମେ ଖାଲି ଖୋଜି ହଉଥବ, ହେଲେ କୋଉଠି ଆଉ କ'ଣ ଡିଫେକ୍ଟ ଅଛି ତା ଜାଣୁଥବ, ଅଥଚ ଧରିପାରୁନଥବ।
0: ତାପରେ ଦେଖିବ, ଆଜି ରାତିରେ ଯାତ୍ରାଟା ବନ୍ଦ ହେଇଗଲେ କାଲି ସକାଳୁ ତମ ୟୁନିୟନରେ ବଳେ ଯାଇ ଫ୍ରି ପାସ୍ ପହଞ୍ଚିଯିବ। ଓକେ,
2: କିନ୍ତୁ ଆଜ୍ଞା କଥାଟା ଜଣା ପଡ଼ିଗଲେ?
1: ଆରେ ରିସ୍କଟା ତ ଆମର, ତମେ ତ ଟେକ୍ନିକାଲ ଲୋକ, ହଁ କଲେ ବିଜୁଳି ଆସିଲା, ନାହିଁ କଲେ ନାହିଁ, ତମର ସେଥିରେ ବିପଦ କ'ଣ? ହାଏ,
0: ଆଜି ତମର ବୋଧେ ମାଲ ପିଣି ଟିକେ ଅଧିକ ହେଇଯାଇଛି ନା କ'ଣ? ଆଉ ଆଉ ହଉ ମୋଟୁ ମାମା, ଏ ମୋଟୁ ମୋଟୁ ହେଇ ଚାହିଁଛ କ'ଣ ହେ? ଏ ଗୁରୁବାବୁଙ୍କୁ ଆଉ 15 ଟଙ୍କା ଦିଅ, ସେ କିଛି ମାଲ ପାଣି ପକେଇ ଏଇଠି କୋଉଠି ଟିକେ ଘୁମେଇ ଯିବେ।
1: ମୁଁ ତ ଠିକ ସେଇ କଥା କହି ଯାଉଥିଲି ଭଣଜା, ଯେତେ ହେଲେ ଆମ ଗୁରୁବାବୁ ହେଲେ ବୁଢା ଲୋକ, ରାତି ଅନିଦ୍ରା ହେଲେ ଏ ଦେହ ଗୋଡ଼ ହାତ ତାଙ୍କ ଟିକେ କସମସ ହେଇଯିବନି। ଗୁରୁବାବୁ
2: ଆଜ୍ଞା,
1: ନିଅ ନିଅ, ଆସ ଆସ ଆସ, ନିଅ ଏ 15 ରଖ ରଖ।
0: ଶୁଣ ଗୁରୁବାବୁ, ତୁମେ ଜାଗା ଛାଡ଼ି କୁଆଡ଼େ ଯିବନି,
2: ହଉ
0: ବିଜୁଳି ଚାଲିଗଲା କ୍ଷଣି ମାଲିକ ସାମ୍ନାରେ ଖାଲି ଖୋଜିବାରେ ଲାଗିବ, ହେଲେ ପାଇବନି ହେଲା
2: ଆଜ୍ଞା।
0: ଆମେ ଆମ କାମରେ ଚାଲିଲୁ। ଓକେ ମାମା, ତାକୁ ୱାର୍ଣ୍ଣିଂଟା ଦେଇଦିଅ।
1: ହଁ ତୁମେ ଚାଲ, ମୁଁ ଯାଉଛି ଚାଲ। ଗୁରୁବାବୁ ବୁଝି ଖବରଦାର, ଏ କଥା କାହାକୁ କହିଲେ ଏ ଛୁଟା ଲମ୍ବ କଥା ଦେଖୁଛ ଟି?
2: ଆଜ୍ଞା।
1: ତମ ଫ୍ୟାମିଲିର ଗୋଟି ଗୋଟି କିରି କାଟିକିରି ସମସ୍ତଙ୍କୁ ଫିଙ୍ଗିଦେବି, ଜାଣିଲ?

0: ଆଜ୍ଞା
1: ଭଞ୍ଜା।
2: ଓହୋ ମାମା,
1: ଏବେ ଆମେ କଣ କରିବା କହିଲୁ?
2: ଦୁଇଟା ଟିକେଟ କିଣି ଆଣେ, ବସିକି ଯାତ୍ରା ଦେଖିବା।
1: ଆରେ ଆମେ ଆମେ ପୁଣି ଟିକେଟ କିଣି ଯାତ୍ରା ଦେଖିବା? ତୋ ମୁଣ୍ଡ ଠିକ ଅଛି ତ?
2: ଦେଖୁଛି ତୁମେ ଯେମିତି ମୋଟା, ତୁମ ବୁଦ୍ଧିଟା ବି ତଥେଇ ବଚ। ଆରେ ଆମ ପାଖରେ ଦୁଇଟା ଟିକେଟ ଥିଲେ ଆମେ ସବୁ କିଛି କରିପାରିବା, ମାନେ ହଠାତ୍ ସବୁ ବନ୍ଦ ହେଇଗଲେ ପଇସା ଫେରାଇବା ପାଇଁ ଗଣ୍ଡଗୋଳ କରିପାରିବା, ଆରାମରେ ବସି ଲେଡ଼ି ଆର୍ଟିଷ୍ଟକୁ ଚଏସ୍ କରିପାରିବା, ରୀତିମତ ଅଧିକାର ଜାହିର କରି ଇଚ୍ଛା ଅନୁସାରେ ଭିତରକୁ ବାହାରକୁ ବାହାରକୁ ଭିତରକୁ ହଉଥିବା।
1: ଠିକ୍ ଅଛି, ମୁଁ ଦୁଇଟା ଟିକେଟ ନେଇଯାଉଛି। କିନ୍ତୁ
2: କିନ୍ତୁ କି ହଉ ଏ ପୁଣି କିନ୍ତୁ କ'ଣ?
1: କିନ୍ତୁ ଆମ ଯୋଜନା ମୁତାବକ ଆମେ ଆଜି ଲେଡ଼ି ଆର୍ଟିଷ୍ଟ ଚଏସ୍ କରିବା କେମିତି?
2: କାଇଁ ଅସୁବିଧା କ'ଣ?
1: ଆଜି ପରା ମାଇକିନା ମାନେ ମରଦ, ଆଉ ମରଦ ମାନେ ମାଇକିନା ହିଁ ରୋଲ୍ କରୁଛନ୍ତି।
2: ଆଜି ତୋର କ'ଣ ମାଲ ପାଣି ଟିକେ ଅଧିକ ହେଇଯାଇଛି କି ମାମା? କିଛି ବେଳେ କିଛି ମନେ ରଖିପାରୁନୁ?
1: ମାନେ
2: ଆଜି କେବଳ ପରୀକ୍ଷାମୂଳକ ଭାବରେ ହିରୋ ରୋଲ୍ରେ ହିଁ ମାଇକିନାଟିଏ ଅଭିନୟ କରିବ, ଘୋଷଣାଟା ଶୁଣିନୁ କି?
1: ହଁ, ତାହେଲେ ସେଇ ମାଇକିନାଟା ସିଓର ଗୋଟେ ରିଜେକ୍ଟେଡ଼ ମାଲ ହେଇଥିବ ଆଉ, ତେଣୁ ଆମ ଫେମଲ ପାଠ କରୁଥିବା ମାଇକିନାଟା ବାଛିକି ଉଡ଼େଇ ନବା ଆଉ। ଓକେ
2: ଓକେ, ଏଇ ଡ୍ରାମା ସୁରୁ ହେଇଗଲା, ଯା ଜଲ୍ଦି ଯା, ଟିକେଟ ଦିଟା ନେଇଆ।
1: ଏଇ ସାଙ୍ଗେ ସାଙ୍ଗେ ଆଣୁଛୁ ମାମା।
2: ହଁ ଯା ଯା ଯା ଯା।
3: କି ଚମତ୍କାର ସ୍ୱପ୍ନ ଦୃଶ୍ୟ! ସେ ଧବିଲା ଧବିଲା ଆକାଶର ବକ୍ଷ ଦେଶରେ ଏକାଦଶୀର ବଙ୍କା ଚନ୍ଦ୍ର, ସମୁଦ୍ର ବକ୍ଷରେ ଚାନ୍ଦିନୀ ପହଁରି ପହଁରି ବୁଲୁଥିଲା, ଢଳ ଢଳ ସମୁଦ୍ରର ନୀଳ ନୀଳ ଜଳରାଶି ଦେହରେ ସତ୍ୟ ପ୍ରସ୍ଫୁଟିତ ଏକ ବିରାଟ ନାଲି ପଦ୍ମ ଫୁଲ, ତାରି ଉପରେ ବସିଥିଲେ ଜଣେ ତ୍ରିଦେବ ମୋହିନୀ ରାଜଜେମା। ଆହ କି ଅନୁପମ ସୌନ୍ଦର୍ଯ୍ୟ ତାଙ୍କର! ସ୍ୱର୍ଗର ଅପସରା ରମ୍ଭା ମେନକା ଉର୍ବଶୀ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଛି।
4: ତମର କି ଡାଇଲଗ ଅଛ ହେ, ସମୁଦ୍ରରେ ପଦ୍ମଫୁଲ କୋଉ ଆସିଲା?
5: ଆପଣ ସେଗୁଡାକ ଧରିଲେ ହବ ଆଜ୍ଞା, ଇଏ ପରା ଯାତ୍ରା ଆଜ୍ଞା, ଏଇଠି ସବୁ କିଛି ଚଳେ।
4: କଣ କହିଲ, ସବୁ ଚଳେ ବୋଲି ତମେ ସମୁଦ୍ରରେ ବି ପଦ୍ମଫୁଲ ଫୁଟେଇ ଦବ? ଠକିବାକୁ ତୁମକୁ ଆଉ କୌଣସି ଜାଗାରେ ଜାଗା ମିଳିଲାନି, ସେଥିରେ ଆସିଛ ଆମକୁ ଠକିବାକୁ? କଣ ଆମେ ଯାତ୍ରା ଦେଖିଲୁ ବୋଲି ଆମକୁ ତମେ ଏଠି ଯାତ୍ରା ଦେଖଉଛ?
5: ମୋ ଲାଜା, ଆପଣ ଆମକୁ ଗାଳି କଲେ ଆମେ କଣ କରିବୁ ଆଜ୍ଞା? ଲେଖକ ଯାହା ଲେଖିଛନ୍ତି ନା,
4: ଛତୁଟା ଲେଖିଛନ୍ତି ତମ ଲେଖକ? କି ଲେଖକ? କେତେଟା ଦିନର ଲେଖକ? ବିଜ୍ଞାପନ ତାଙ୍କର କେତେ ଅଛି? ସମୁଦ୍ରରେ ପଦ୍ମଫୁଲ ଫୁଟଉଛି।
6: ଆପଣ ଅଯଥା କାହିଁକି ଡିଷ୍ଟର୍ବ କରୁଛନ୍ତି କହିଲେ? ଆଜିକାଲି ବୈଜ୍ଞାନିକ ମାନେ ସମୁଦ୍ରରେ ପଦ୍ମଫୁଲ ଚାଷ କଲେଣି, ତେଣୁ ଆପଣ ଦେଖିବେ ଯଦି ଚୁପଚାପ ଦେଖନ୍ତୁ, ନଚେତ ଘରକୁ ଯାଇ ଆରାମରେ ଶୁଅନ୍ତୁ।
4: ନିଦ ପଡ଼ିବନି, ଆଉ ଶୋଇବି କେମିତି?
7: ଆଇଓ ମେଞ୍ଜର ବାବୁ, ତମେ ଆମକୁ ଯାତ୍ରା ଦେଖଉଛ ନା ଆଜିକାଲିକା ଉଦ୍ଭଟ ନାଟକ ଦେଖଉଛ? ଏ ଯେଉଁମାନେ ଦର୍ଶକ ଭିତରୁ ଛିଡ଼ା ହୋଇ ପାଟିତୁଣ୍ଡ କରୁଛନ୍ତି, ସେମାନେ ତମ ଅଭିନେତା ଅଭିନେତ୍ରୀ ନା ପ୍ରକୃତରେ ଦର୍ଶକ, ମତେ ଆଗ କହିବ ଟି?
5: ମୋ ଲାଜା, ପ୍ରକୃତ ଦର୍ଶକ ଆଜ୍ଞା।
7: ପ୍ରକୃତ ଦର୍ଶକ ଯଦି ତାଙ୍କୁ ବାଡ଼େଇ ପିଟି ତଳି ଦଉନା, ଯାତ୍ରା ଜମି ଆସିଲା ବେଳକୁ ଷଣ୍ଢ ପୁରଉଛନ୍ତି। ବାଃ କି ଡାଇଲଗ, ଢଳ ଢଳ ସମୁଦ୍ରର ନୀଳ ନୀଳ ଜଳରାଶି ବକ୍ଷରେ ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଫୁଲ, ଆଉ ତାରି ଉପରେ ବସିଥିଲେ ଏକ ତ୍ରିଦିବ ମୋହିନୀ ରାଜଜେମା। ବା ବା ବା, ମାର୍ଭଲସ୍, ୱଣ୍ଡରଫୁଲ, ବିୟୁଟିଫୁଲ ଡାଇଲଗ, ରାଇଟର ଜିନ୍ଦାବାଦ।
4: କାହା ବାପର ଯାତ୍ରା ବା ଟିକିଓ? ହଁ ବା, ଟିକେଟ କାଟି ଆସିଛି, ମୋତେ ବାଡ଼େଇ ତଳି ଦେବା ପାଇଁ କୋଉ ପୁଅର ଅଛି ହେମନ୍ତ ଦେଖିବା? ଆସ କମନ୍।
6: ତାହେଲେ ଚୁପଚାପ ବସି ଯାତ୍ରା ଦେଖନ୍ତୁ, ଅଯଥା ପାଟିତୁଣ୍ଡ କରୁଛନ୍ତି କାହିଁକି?
4: ଅଲବତ୍ତ ପାଟି କରିବି, ଯା ଇଚ୍ଛା ତା ପାଟି କରିବି, ମୋ ଇଚ୍ଛା, ମୁଁ ପଇସା କରିଛି।
7: ଆଉ କଣ ଆମେ ପୋଖରୀରେ ଆସି ବସିଛୁ ନା କଣ? ହେ ତମେ ତ ବାବୁ ଥାର୍ଡ କ୍ଲାସର ଦର୍ଶକ, ମୁଁ ତ ଫାର୍ଷ୍ଟ କ୍ଲାସର ଦର୍ଶକ। ମହାଦେବଙ୍କ ବେଲପାତ୍ରୀ ପଛେ ଦିନଟେ ବନ୍ଦ ହେଇଯିବ, ହେଲେ ମୋ ଯାତ୍ରା ଦେଖା ହେ କଣ? ହଁ ମ୍ୟାନେଜର ବାବୁ କହୁନ କିଆ ହେ, ତମେ ଯେତେ ଥର ଆମ ସହର
8: ପ୍ରଚାର କଲ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ

ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍ତ୍ୱପୂର୍ଣ୍ଣ।

0: ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃ କାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତି ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଇଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି ଅବକାଶ ବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ ଦଣମାଳି ଗରାବଡ଼ୁ ରହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି। ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନ ମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାରର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଝିରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥ ପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତି ବଳିତା ଆଳତି ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି, ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ମିଶିବି।

ଭଦ୍ର ପହଣ୍ଡି ଆରମ୍ଭ ହେଲା। ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେଲା। ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ଠିକପରି ଟାହା ଲାଗି ହୁଅନ୍ତି। ଟାହା ଲାଗି ହେବା ସହ ପତି ମହାପାତ୍ରଙ୍କ ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ। ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଷ୍ଟି ଚନ୍ଦନ ସର୍ବାଙ୍ଗ ହୁଏ। ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି। ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗିହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି। ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ। କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱାମୀ ସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲେ ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇ ଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତୀ କରନ୍ତି, ତାପରେ ବଳିତ ଆଳତୀ କରନ୍ତି, ତାପରେ ପିଠୁ ଆଳତୀ କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପ ଉତୁରି ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପ ଉତୁରି ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ହେଇତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତାର ତ କଳାହାଟ ଦ୍ୱାର ପାଖରେ ପୂଜା ପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାଆନ୍ତି। ଭଣ୍ଡାର ଘର ପାଖରେ ତାଙ୍କର ବେଶ ମାର୍ଜନା ଇତ୍ୟାଦି ହେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳୀ ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏଟା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମ

0: ସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତି ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘେରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟା ଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ସାବିତ୍ରୀ ଅମାବାସ୍ୟା ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି 4 ଦିନ ଜଳକ୍ରୀଡ଼ା ହୋଇଥାଏ। 2ପଟିଆ 3ପଟିଆ 4ପଟିଆ ଓ 5ପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ 12ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍
0: ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ।
3: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

31 ଛାନ୍ଦ ଆରମ୍ଭରେ ବୃକ୍ଷ ଲତା ନଦୀ ପର୍ବତ ଓ ପଶୁପକ୍ଷୀଙ୍କୁ ଦେଖି ସୀତାଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ପ୍ରଭୁ ଶ୍ରୀରାମ। ଛାନ୍ଦର ଆରମ୍ଭରୁ ଲଣ୍ଡା ଗଛରେ ବସିଥିବା ବଗ ସହିତ କଥା ଆରମ୍ଭ କରିଛନ୍ତି ପ୍ରଭୁ। ପ୍ରକୃତିର ବିଚକ୍ଷଣ ନିରୀକ୍ଷଣକାରୀ କବି ଉପେନ୍ଦ୍ର ଭଞ୍ଜ ଦେଖିଛନ୍ତି ଯେ ସାଧାରଣତଃ ଲଣ୍ଡା ଗଛମାନଙ୍କରେ ଝୁଲି ବଗମାନେ ପୁଷ୍ପଶୋଭା ଧାରଣ କରିଥାନ୍ତି। ସେହିଭଳି ଗୋଟିଏ ବକ ବିଷ୍ଣୁପଦକୁ ଭଜିଲା ପରେ ବା ଆକାଶରେ ଉଡ଼ି ସାରିଲା ପରେ ବିଶ୍ରାମ ନେଇଛି ଲଣ୍ଡା ଗଛରେ ଓ ରାମଙ୍କୁ ମଧ୍ୟ କହୁଛି ବିଶ୍ରାମ କର, ପରେ ସୁନ୍ଦର ବାର୍ତ୍ତା କହିବା। ତା'ର ପର ଧଳା ଥିଲା ଓ ସେ ଧବଳତାରେ ସେ ପାଖରେ ତମ ବା ଅନ୍ଧକାରକୁ ଦୂର କରୁଥିଲା। ବଗ କହିଲା, କାମଦେବ, ତୁମ ବଧୁ ସୀତାକୁ ବଧ କରିବାକୁ ଚାହିଁଛି, କିନ୍ତୁ ସେ ତା ଧର୍ମରେ ଜିଇଁଛି ଓ ସେ ବଧୁର କାମନାରେ ତୁମେ ବନରେ ଭ୍ରମଣ କରୁଛ, କିନ୍ତୁ ତୁମେ ଯେଉଁ ସୁନ୍ଦରୀର ବର୍ଣ୍ଣନା ଦେଇ ମୋତେ କହିଲ ତାଠାରୁ ଅଧିକ ଶୋଭାବତୀ ଓ ରମଣୀୟ ରମଣୀ ବିଂଶବାହୁ ରାବଣ ରଥରେ ଦକ୍ଷିଣ ପଥରେ ଯିବା ମୁଁ ଦେଖିଛି, ସେ ତେଣୁ ତୁମ ସ୍ତ୍ରୀ ନହେଇବି ପାରେ। ବଗମୁଖରେ ଏକଥା କହି ଭଞ୍ଜ ସୀତାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ କରେଇଛନ୍ତି। ବଗ ଓ ଶ୍ରୀରାମ ସମ୍ବାଦ ବୈଦେହିଶ ବିଳାସର ରସସିକ୍ତ ଉପାଖ୍ୟାନ। ବଗ ପକ୍ଷୀଟି ଭଞ୍ଜ ଲେଖନୀରେ ପ୍ରଭୁ ଶ୍ରୀରାମଙ୍କଠାରୁ ଅଧିକ ରସିକ ହୋଇ କହୁଛି, ମୁଁ ବିଷପ୍ରସୂନ ବା ପଦ୍ମ ଓ ଇନ୍ଦୁ ବା ଚନ୍ଦ୍ର ନୀତି ଦେଖୁଛି, କିନ୍ତୁ ଏମାନେ ସେ ସ୍ତ୍ରୀର ପ୍ରସନ୍ନ ନଥିବା ମୁଖ ସହିତ ମଧ୍ୟ ତୁଳନୀୟ ହେବେ ନାହିଁ। ମୁଁ ଦେଖିଛି ତା ନେତ୍ରରୁ ବାଷ୍ପ ବା ଅଶ୍ରୁବିନ୍ଦୁ ଝରୁଥିଲା। ମୁକ୍ତା ଜନ୍ମ କରୁଥିବା ମାଛ ଆଖିର ଶୋଭା ଆଗରେ ଉଣା ବୋଲି ମୁଁ ତାକୁ ଭକ୍ଷଣ କରେ। ତା ଚାରିପଟେ ଭ୍ରମରମାନେ ଭିଡ଼ିଥିବାରୁ ଜାଣିଲି ତା ଦେହରୁ ସୁବାସ ଚହଟି ଯାଉଥିଲା। ମେଘ ପାଖରେ ଥିବା ବିଜୁଳି ମଧ୍ୟ ତା ବର୍ଣ୍ଣ ଆଗରେ କିଛି ନୁହେଁ। ତା'ର ଯେଉଁ ରାମରାମ ସ୍ୱର ଥିଲା ତା ଆଗରେ ବୀଣାକୁ କିଏ ମଧୁର କହିବ? ତୁମେ କହିବ ବୀଣା କେଉଁଠୁ ମୁଁ ଶୁଣିଲି? ବୀଣାର ସପ୍ତସ୍ୱର ବେଙ୍ଗ, କୋକିଳ, ମୟୂର, ମେଣ୍ଢା ପ୍ରଭୃତିଙ୍କ ଠାରୁ ମୁଁ ଶୁଣିଛି। କୃପାଳୁ ରାମ ଏକଥା ଶୁଣି ତାକୁ ବର ଯାଚିଲେ। ବଗ କହିଲା, ବର୍ଷା କାଳ ଯାକ ମୁଁ କୁଆଡ଼େ ନଯାଇ ବସାରେ ଥିବି ଓ ମୋତେ ସେଠି ଆହାର ମିଳୁଥିବ। ରାମ କହିଲେ, ତୋ ସ୍ତ୍ରୀ ଏ ଚାରି ମାସ ତୋତେ ଆହାର ଦେବ। ବଗ କହିଲା, ପ୍ରଭୁ, ତା ଉଚ୍ଛିଷ୍ଟ ବା ଅଇଁଠା ଖାଇବି? ରସିକ ରାମ ରସିକ ବଗକୁ କହିଲେ, ଆରେ, ଏହା ଫଳରେ ତା ଓଷ୍ଠପାନର ସୁଯୋଗ ତୁ ପାଇବୁ। ପୁଣି ବନରେ ବୁଲି ବ୍ୟାକୁଳ ଶ୍ରୀରାମ ସୀତାଙ୍କ ଉଦ୍ଦେଶ୍ୟରେ କାହିଁକି ନଦିଶୁ ବୋଲି କହିଲେ। ଏତିକିବେଳେ କହିଲା କୁକୁଡ଼ା, ପ୍ରଭୁ, ଆକାଶପଥରେ ରକ୍ଷନାଥ ବା ଅସୁରରାଜ ସୀତାଙ୍କୁ ବସାଇ ନେଉଥିଲା, ଲୁହରେ ବକ୍ଷ ତିନ୍ତି ଥିଲା, ତେଣୁ ସେ ତୁମ ଅନୁରାଗିଣୀ ଥିଲେ। ଦୁର୍ବଳ ପ୍ରଜାକୁ କ୍ଷେତରୁ ହଟେଇ ଧନୀ ଚାଷୀ ବଳଦ ଜୋଚି ଚାଷ କରେ। ପ୍ରଜାର ଶକ୍ତି ହେଲେ ସେ ବଳ ପ୍ରୟୋଗ କରି ଧନୀକୁ ହଟାଏ। ନିଜ ସମୟର ଅତ୍ୟାଚାରିତ ପ୍ରଜା ଓ ତାକୁ ବିଦ୍ରୋହ କରିବାରେ ପ୍ରବର୍ତ୍ତାଇଥିବା ଭଞ୍ଜକବି ଏଠି ସେ ଉଦାହରଣ ଦେଇ କୁକୁଡ଼ା ମୁହଁରେ କୁହନ୍ତି, ପ୍ରଭୁ, ବଳ ଥିଲେ ତୁମେ ଦ୍ୱନ୍ଦ୍ୱ ବା ବିରୋଧ ଆରମ୍ଭ କର ଓ ଅତ୍ୟାଚାରୀର ମସ୍ତକକୁ ବିଚ୍ଛେଦ କର ବା ଜୋର କରି କାଟିଦିଅ।

ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ବାଦଲ କଥାଚିତ୍ରରୁ। ସମୀରଙ୍କ ଗୀତ ରଚନାରୁ ଗାଇଛନ୍ତି ସୋନୁ ନିଗମ ଓ କବିତା କୃଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ଗୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ ଏନ୍ଏଟିଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣୁଛନ୍ତି ଏଦିଲା ସିକନା କଥାଚିତ୍ରରୁ ସମୀରଙ୍କ ଗୀତ ରଚନା ଏବଂ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି କୁମାର ଶାନୁ ଓ ଅଲକା ଏଗ୍ନିକ୍।

ହିନ୍ଦୀ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣୁଛନ୍ତି ୟେସ୍ ବୋସ୍ କଥାଚିତ୍ରରୁ, ଗାଇଛନ୍ତି ଅଭିଜିତ ଓ ଅଲକା ଇଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଯତୀନ ଲଲିତ।

ପ୍ରଚାର କଲ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ।

ଶ୍ରୋତାବନ୍ଧୁ, 16 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ରାତି 10ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରାଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟ। ଏହି କ୍ରମରେ ଆଜି ଶୁଣିବେ 17 ତାରିଖ ଶୁକ୍ରବାର ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। 18 ତାରିଖ ଶନିବାର ଦିନ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। 19 ତାରିଖ ରବିବାର ନାଟକ ବାଇଶି ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। 20 ତାରିଖ ସୋମବାର ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଗୋ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। 21 ତାରିଖ ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। 22 ତାରିଖ ବୁଧବାର ରାତି 10ଟାରେ ନାଟକ ଅଭିଯାନ, ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବେତାର ନାଟ୍ୟ ରୂପ ଶରତ ଚନ୍ଦ୍ର ମୂଳିଆ। 23 ତାରିଖ ଗୁରୁବାର ରାତି 10ଟାରେ ଶୁଣିବେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 24 ତାରିଖ ଶୁକ୍ରବାର ନାଟକ ଭକ୍ତ ବାଲିଗାଁ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 25 ତାରିଖ ଶନିବାର ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। 26 ତାରିଖ ରବିବାର ନାଟକ ଶ୍ରୀ ନୀଳମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। 27 ତାରିଖ ସୋମବାର ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ମୋବାହି ଜଗା ଏ କଥା ଚିତ୍ରରେ ଶୁଣୁଛନ୍ତି ଗୀତଟି ନୃତକଣ୍ଠରେ ଗାଇଛନ୍ତି ସୁଭାଷ ଦାସ ଓ ଅନିତା। ଗୀତ ରଚନା କରିଛନ୍ତି ରଞ୍ଜନ ରଞ୍ଜନ, ସଙ୍ଗୀତ ନାରାୟଣ ସିଂ।

0: ମୁଁ ଏହି ଜଗା କଥାଚିତ୍ରରେ ଶୁଣୁଥିଲି, ଗାଇଥିଲେ ସୁବାସ ଦାସ ଓ ଅନିତା। ଗୀତ ରଚନା କରିଥିଲେ ରଜନୀ ରଞ୍ଜନ, ସଙ୍ଗୀତ ନାରାୟଣ ସିଂ।
1: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଆଦିମ ବିଚାର କଥାଚିତ୍ରରୁ ଗାଇଛନ୍ତି ପଙ୍କଜ ଜାଲ, ଗୀତ ରଚନା କରିଛନ୍ତି ନେତ୍ରାନନ୍ଦ ବାରିକ, ସଙ୍ଗୀତ ପଙ୍କଜ ଜାଲ।

ପ୍ରଚାର କଲେ ଓଡ଼ିଆ କଥା ଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 10ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜଗନ୍ନାଥ ସଂସ୍କୃତି ଓଡ଼ିଶାର ଗୌରବ ଏବଂ ପରିଚୟ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଧାର୍ମିକ ପର୍ବ। ଏହି ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରରୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଗୁଣ୍ଡିଚା ମନ୍ଦିରକୁ ଭକ୍ତମାନେ ସ୍ନେହର ସହ ମାଉସୀ ମା ଘର ବୋଲି କହନ୍ତି। ରଥଯାତ୍ରା ଦିନ ତିନି ଠାକୁର ତିନୋଟି ଭବ୍ୟ ରଥରେ ଆରୋହଣ କରି

ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରରୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଗୁଣ୍ଡିଚା ମନ୍ଦିରକୁ ଭକ୍ତମାନେ ସ୍ନେହର ସହ ମାଉସୀ ମା ଘର ବୋଲି କହନ୍ତି। ରଥଯାତ୍ରା ଦିନ ତିନି ଠାକୁର ତିନୋଟି ଭବ୍ୟ ରଥରେ ଆରୋହଣ କରି ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଭକ୍ତ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିବାରେ ସୌଭାଗ୍ୟ ଲାଭ କରନ୍ତି। ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ବିଧି ଓ ନୀତି ସମ୍ପନ୍ନ ହୁଏ। ପରେ ମହାପ୍ରଭୁମାନେ ମନ୍ଦିର ଭିତରକୁ ବିଜେ କରି ସାତ ଦିନ ପର୍ଯ୍ୟନ୍ତ ସେଠାରେ ବିରାଜମାନ ରହନ୍ତି। ଏହି ଯାତ୍ରା କେବଳ ଧାର୍ମିକ ପର୍ବ ନୁହେଁ, ବରଂ ସାମାଜିକ ସମାନତାର ମଧ୍ୟ ବାର୍ତ୍ତା ଦେଇଥାଏ। ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଭେଦଭାବ ନ ରଖି ସମସ୍ତେ ଏକାଠି ହୋଇ ମହାପ୍ରଭୁଙ୍କର ସେବା ଓ ଦର୍ଶନ କରନ୍ତି। ରଥର ଦୌଡ଼ି ଟାଣିବାର ସମସ୍ତଙ୍କର ସମାନ ଅଧିକାର ରହିଛି। ଏହା ମାନବ ସମାଜରେ ଭ୍ରାତୃତ୍ୱ, ଏକତା ଓ ସମାନତାର ମହାନ ବାର୍ତ୍ତା ପ୍ରଦାନ କରେ। ମାଉସୀ ମା ଘର ବିଜେ ସହ ଲୋକକଥା ଓ ପରମ୍ପରାର ଜଡ଼ିତ ରହିଛି। ମହାପ୍ରଭୁଙ୍କର ଏହି ଲୀଳାକୁ ଭକ୍ତମାନେ ପାରିବାରିକ ସ୍ନେହ ଓ ଆତ୍ମୀୟତାର ପ୍ରତୀକ ବୋଲି ମନେ କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ ମା ଘର ବିଜେ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଅମୂଲ୍ୟ ଅଂଶ। ଏହି ପବିତ୍ର ଉତ୍ସବ ଭକ୍ତି, ପ୍ରେମ, ଏକତା ଓ ମାନବତାର ସନ୍ଦେଶ ସାରା ବିଶ୍ୱରେ ପ୍ରଚାର କରେ। ମହାପ୍ରଭୁଙ୍କର ଆଶୀର୍ବାଦରେ ସମସ୍ତଙ୍କର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏହା ହିଁ ଆମର ପ୍ରାର୍ଥନା।

ଶ୍ରୋତାବନ୍ଧ, ପ୍ରତିବର୍ଷ ଜୁଲାଇ 17 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ଅନ୍ତର୍ଜାତୀୟ ନ୍ୟାୟ ଦିବସ ବା ୱାର୍ଲଡ ଡେ ଅଫ୍ ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ଭାବେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟ, ଶାନ୍ତି, ମାନବାଧିକାର ଓ ଆଇନର ଶାସନ ପ୍ରତି ସଚେତନତା ବୃଦ୍ଧି କରିବା। 1998 ମସିହାରେ ଏହି ଦିନ ଇଟାଲୀର ରୋମ୍ ସହରରେ ଏହା ପ୍ରଥମେ ଗ୍ରହଣ କରାଯାଇଥିଲା। ଏହି ଆଧାରରେ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ଆଇସିସି ଗଠିତ ହୋଇଥିଲା। ଏହି ନ୍ୟାୟାଳୟର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ ଏବଂ ଆକ୍ରମଣ ପରି ଗୁରୁତର ଅପରାଧ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଆଇନ ଅନୁଯାୟୀ ବିଚାର କରିବା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ଭୟଙ୍କର ଧ୍ୱଂସ, ହିଂସା ଓ ମାନବାଧିକାରର ଉଲ୍ଲଂଘନର ସାକ୍ଷୀ ହୋଇଥିଲା। ଏହାପରେ ବିଶ୍ୱ ସମୁଦାୟ ଅନୁଭବ କଲେ ଯେକୌଣସି ଦେଶରେ ଘଟୁଥିବା ଗୁରୁତର ଅପରାଧ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ବିଚାର ବ୍ୟବସ୍ଥା ଆବଶ୍ୟକ। ଏହି ଚିନ୍ତାଧାରାର ପରିଣାମ ସ୍ୱରୂପ 1998 ମସିହାରେ ଏହା କାର୍ଯ୍ୟକାରୀ ହେବ।

ସହିତ ଆଇସିସି କାର୍ଯ୍ୟ ଆରମ୍ଭ କଲା। ସେହି ଐତିହାସିକ ଘଟଣାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ 17 ତାରିଖରେ ବିଶ୍ୱ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ଭୟଙ୍କର ଧ୍ୱଂସ, ହିଂସା ଓ ମାନବାଧିକାର ଉଲ୍ଲଂଘନର ସାକ୍ଷୀ ହୋଇଥିଲା। ଏହାପରେ ବିଶ୍ୱ ସମୁଦାୟ ଅନୁଭବ କଲେ ଯେକୌଣସି ଦେଶରେ ଘଟୁଥିବା ଗୁରୁତର ଅପରାଧ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ବିଚାର ବ୍ୟବସ୍ଥା ଆବଶ୍ୟକ। ଏହି ଚିନ୍ତା ପରିଣାମ ସ୍ୱରୂପ 1998 ମସିହାରେ ରୋମ୍ ବିଧି ଗ୍ରହଣ କରିଥିଲା। ପରେ 2002 ମସିହାରେ ଏହା କାର୍ଯ୍ୟକାରୀ ହେବା ସହିତ ଆଇସିସି କାର୍ଯ୍ୟ ଆରମ୍ଭ କଲା। ସେହି ଐତିହାସିକ ଘଟଣାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଏ। ଭାରତ ସର୍ବଦା ଶାନ୍ତି, ନ୍ୟାୟ ଓ ମାନବିକତା ମୂଲ୍ୟବୋଧକୁ ସମର୍ଥନ କରିଆସିଛି। ଭାରତର ସମ୍ବିଧାନ ସମସ୍ତ ନାଗରିକକୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶ ପ୍ରଦାନ କରେ। ଦେଶର ନ୍ୟାୟପାଳିକା ଆଇନର ଶାସନକୁ ସୁଦୃଢ଼ କରିବାରେ ନିରନ୍ତର କାର୍ଯ୍ୟ କରୁଛି। ବିଶ୍ୱସ୍ତରରେ ମଧ୍ୟ ଭାରତ ଶାନ୍ତି ଓ ସହଯୋଗକୁ ପ୍ରୋତ୍ସାହନ ଦେଇଆସିଛି। ବିଶ୍ୱ ଅନ୍ତର୍ଜାତୀୟ ନ୍ୟାୟ ଦିବସ କେବଳ ଏକ ସ୍ମରଣୀୟ ଦିବସ ନୁହେଁ, ଏହା ନ୍ୟାୟ, ଶାନ୍ତି, ମାନବାଧିକାର ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଏ। ଯେପର୍ଯ୍ୟନ୍ତ ବିଶ୍ୱରେ ଅନ୍ୟାୟ, ଯୁଦ୍ଧ ଓ ମାନବାଧିକାର ଉଲ୍ଲଂଘନ ରହିବ, ସେ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ନ୍ୟାୟର ଆବଶ୍ୟକତା ରହିବ। ଆସନ୍ତୁ ଆମେ ସମସ୍ତେ ନ୍ୟାୟ, ସତ୍ୟ, ସମାନତା ଓ ମାନବିକତାର ଆଦର୍ଶକୁ ଅନୁସରଣ କରି ଏକ ଶାନ୍ତିପୂର୍ଣ୍ଣ, ନ୍ୟାୟଭିତ୍ତିକ ଓ ସମୃଦ୍ଧ ବିଶ୍ୱ ଗଠନରେ ନିଜର ଅବଦାନ ରଖିବା।

ପ୍ରତିବର୍ଷ ଜୁଲାଇ 17 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ଇମୋଜି ଦିବସ ବା ୱାର୍ଲଡ ଇମୋଜି ଡେ ପାଳନ କରାଯାଏ। ଡିଜିଟାଲ ଯୁଗରେ ଇମୋଜି ଆମର ଦୈନନ୍ଦିନ ଯୋଗାଯୋଗର ଏକ ଅବିଚ୍ଛିନ୍ନ ଅଂଶ ହୋଇପାରିଛି। ମୋବାଇଲ ଫୋନ, ସୋସିଆଲ ମିଡ଼ିଆ, ଇମେଲ ଓ ଚାଟିଂରେ ଆମେ ନିଜର ଭାବନା, ଖୁସି, ଦୁଃଖ, ପ୍ରେମ, ଆଶ୍ଚର୍ଯ୍ୟ ଓ କୃତଜ୍ଞତାକୁ ଶବ୍ଦ ସହିତ କିମ୍ବା କେବଳ ଇମୋଜି ମାଧ୍ୟମରେ ପ୍ରକାଶ କରୁଛୁ। ଇମୋଜି ମଣିଷର ଭାବନାକୁ ସରଳ, ସୁନ୍ଦର ଓ ସହଜ ଭାବରେ ପ୍ରକାଶ କରିବାର ଏକ ଆଧୁନିକ ମାଧ୍ୟମ। ଇମୋଜି କ'ଣ? ଇମୋଜି ଶବ୍ଦଟି ଜାପାନୀ ଭାଷାରୁ ଆସିଛି। ଏହାର ଅର୍ଥ ହେଉଛି ଚିତ୍ର ଏବଂ ମୋଜିର ଅର୍ଥ ଅକ୍ଷର। ଅର୍ଥାତ୍ ଇମୋଜି ହେଉଛି ଚିତ୍ର ଆକାରରେ ଭାବ ପ୍ରକାଶ କରୁଥିବା ପ୍ରତୀକ। ହସୁଥିବା ମୁହଁ, କାନ୍ଦୁଥିବା ମୁହଁ, ହୃଦୟ, ଫୁଲ, ପଶୁପକ୍ଷୀ, ପତାକା, ଖାଦ୍ୟ ଓ ବିଭିନ୍ନ ବସ୍ତୁର ଛୋଟ ଛୋଟ ଚିତ୍ର ଇମୋଜିର ଉଦାହରଣ। ବିଶ୍ୱ ଇମୋଜି ଦିବସର ଆରମ୍ଭ 2014 ମସିହାରେ ଜେର୍ମି ବର୍ଜ ନାମକ ଇମୋଜି ବିଶେଷଜ୍ଞ କରିଥିଲେ। ଜୁଲାଇ 17 ତାରିଖକୁ ବଛାଯାଇଥିଲା କାରଣ ଅନେକ କ୍ୟାଲେଣ୍ଡର ଇମୋଜିରେ ଏହି ତାରିଖ ଦେଖାଯାଏ। ସେହିଦିନଠାରୁ ପ୍ରତିବର୍ଷ ବିଭିନ୍ନ ଦେଶରେ ଇମୋଜିର ଗୁରୁତ୍ୱକୁ ନେଇ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଉଛି। ବିଶ୍ୱ ଇମୋଜି ଦିବସ କେବଳ ଏକ ମନୋରଞ୍ଜନ ଦିବସ ନୁହେଁ, ବରଂ ଡିଜିଟାଲ ଯୋଗାଯୋଗର ଗୁରୁତ୍ୱକୁ ବୁଝାଇବାର ଏକ ବି

0: ବର୍ଷା ଋତୁ ପ୍ରକୃତିକୁ ସବୁଜ ସୁନ୍ଦରତାରେ ଭରି ଦେଇଥାଏ, କିନ୍ତୁ ଏହି ସାପମାନଙ୍କର ଚଳପ୍ରଚଳ ମଧ୍ୟ ବଢ଼ିଯାଏ। ବର୍ଷା ପାଣିରେ ସାପଙ୍କ ଗାତରେ ପାଣି ଭରିଯାଉଥିବାରୁ ସେମାନେ ଶୁଖିଲା ଏବଂ ସୁରକ୍ଷିତ ସ୍ଥାନ ଖୋଜି ଘର, ବଗିଚା କିମ୍ବା ଅନ୍ୟାନ୍ୟ ଜାଗାକୁ ଆସିପାରନ୍ତି। ତେଣୁ ବର୍ଷା ଦିନେ ସାପ ପ୍ରତି ସତର୍କ ରହିବା ଅତ୍ୟନ୍ତ ଜରୁରୀ। ପ୍ରଥମେ ଘରର ଚାରିପାଖ ସଫା ରଖିବା ଉଚିତ। ଅଳିଆ ଆବର୍ଜନା, ଇଟା, କାଠ, ପଥର କିମ୍ବା ଘନ ବୁଦାକୁ ଜମା କରି ରଖିବା ଉଚିତ ନୁହେଁ, ଫଳରେ ସାପ ଲୁଚି ରହିପାରେ। ଘର ଚାରିପାଖରେ ଘାସ ଅଧିକ ବଢ଼ିଥିଲେ ତାହାକୁ ନିୟମିତ କାଟିବା ଉଚିତ। ରାତିରେ ବାହାରକୁ ଯିବାବେଳେ ସବୁବେଳେ ଟର୍ଚ୍ଚ କିମ୍ବା ଆଲୋକର ବ୍ୟବହାର କରିବା ଆବଶ୍ୟକ। ଅନ୍ଧାରରେ ଚାଲିବା ସମୟରେ ସାପ ଦେଖା ନ ଯାଇପାରେ। ଚାଷ କାମ କିମ୍ବା ବଗିଚାରେ କାମ କରିବା ବେଳେ ଜୋତା ଓ ଲମ୍ବା ପୋଷାକ ପିନ୍ଧିବା ଭଲ। ଘରର ଦରଜା, ଝରକା ଓ କାନ୍ଥ ଫାଟଗୁଡ଼ିକୁ ଠିକ୍ କରିଦେବା ଉଚିତ, ଯାହାଦ୍ୱାରା ସାପ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ଶୋଇବା ପୂର୍ବରୁ ବିଞ୍ଛଣା ଏବଂ ଜୋତା ପିନ୍ଧିବା ପୂର୍ବରୁ ଜୋତାକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ଯଦି କାହାକୁ ସାପ କାମୁଡ଼ି ଦିଏ ତେବେ ଆତଙ୍କିତ ନ ହୋଇ ତୁରନ୍ତ ତାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲ ନେବା ଉଚିତ। କ୍ଷତ ସ୍ଥାନକୁ କାଟିବା, ବିଷ ତୋଷିବା କିମ୍ବା ଅନ୍ଧବିଶ୍ୱାସ ଆଧାରିତ ଚିକିତ୍ସା କରିବା ଠିକ୍ ନୁହେଁ। ଡାକ୍ତରଙ୍କର ପରାମର୍ଶ ଓ ଉଚିତ ଚିକିତ୍ସା ହିଁ ସର୍ବୋତ୍ତମ ଉପାୟ। ପରିଶେଷରେ ଏତିକି କୁହାଯାଇପାରେ ଯେ ବର୍ଷା ଦିନେ ଅଳ୍ପ କିଛି ସାବଧାନତା ଓ ସଚେତନତା ଅବଲମ୍ବନ କଲେ ସାପ କାମୁଡ଼ା ଭଳି ଦୁର୍ଘଟଣାରୁ ଆମେ ନିଜକୁ ଓ ଆମ ପରିବାରକୁ ସୁରକ୍ଷିତ ରଖିପାରିବା।
1: ଅବସରରେ ବିଦ୍ୟୁତ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ମଧ୍ୟରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ 1919 ଆଜିର ଦିନରେ ଫିନଲାଣ୍ଡ ସମ୍ବିଧାନ ଗ୍ରହଣ କରିଥିଲେ। 1950 ଦକ୍ଷିଣ ଆଫ୍ରିକାରେ ସାମ୍ୟବାଦ ଦମନ ଆଇନ କାର୍ଯ୍ୟକାରୀ ହୋଇଥିଲା। 1969 ତିବତ କ୍ରୀତଦାସ ପ୍ରଥା ଉଚ୍ଛେଦ କରିଥିଲେ। 1980 ଜେନିକୋ ସୁଜିକି ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। 1996 ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ରାଜ୍ୟ ବିଧାନସଭା ଘୋଷଣା କରିଥିଲେ।

ପାଖରେ ବାଇପାସ୍ ରାସ୍ତା ନିର୍ମାଣ ପରେ ଗତ କିଛି ମାସ ହେବ ଚିଲିଗୁଡ଼ା ଗ୍ରାମ ମଧ୍ୟ ଦେଇ ଯାତ୍ରୀବାହୀ ବସ୍ ଯାତାୟତ ବନ୍ଦ ରହିଥିଲା। ବସ୍ଗୁଡ଼ିକ ବାଇପାସ୍ ରାସ୍ତା ଦେଇ ଚଳାଚଳ କରୁଥିବା ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମ ଦେଇ ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଦାବି କରିଥିଲେ। କୋକ୍ସରାରେ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଜାରି ରହିଛି। ନୂତନ ବସ୍ଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ବିବାଦ ଏବଂ ପ୍ରଶାସନର ହସ୍ତକ୍ଷେପ ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋମନା ଭେଲା ପଞ୍ଚାୟତ କ୍ରିଷ୍ଣା ଗ୍ରାମର ନରିହାପଡ଼ାରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ପାଚେରୀ ନଥିବାରୁ ଦୁର୍ଘଟଣାର ଆଶଙ୍କା ରହିଛି। ଏହା ଗ୍ରାମର ମୁଖ୍ୟ ରାସ୍ତାରେ ରହିଥିବାରୁ ଲୋକେ ବିପଦ ଆଶଙ୍କା କରିଛନ୍ତି। ଖଡ଼ିଆସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ପ୍ରଥମ ଅଭିମୁଖୀକରଣ କାର୍ଯ୍ୟକ୍ରମ ହୋଇଯାଇଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଡ଼ିଆଳ ପୋଲିସ ଜାତୀୟ ରାଜପଥରେ ସ୍ୱତନ୍ତ୍ର ତନାଖି ଅଭିଯାନ ଚଳାଇଛି।

ଆସନ୍ତା ଜାଣିନେବା ପାଣିପାଗ ସମ୍ପର୍କରେ ସୂଚନା। ଆଞ୍ଚଳିକ ପାଣିପାଗ ସୂଚନା ଅନୁସାରେ ଆଜି ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 28 ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲସିୟସ ରହିବ। ବାୟୁର ଆର୍ଦ୍ରତା 87%। ପବନର ବେଗ ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବର୍ଷା ହେବାର ସମ୍ଭାବନା 70%।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆମ ଠିକଣାଟି। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ତାହେଲେ ଏଇଠି ଶେଷ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00ରେ ପ୍ରଚାର କରିବୁ ଲୋକଗୀତ କ୍ରମରେ ଛତିଶଗଡ଼ ଗୀତ ପରିବେଷଣ କରିବେ ଶାନ୍ତିବାଈ ଜେଲାକୋ ସାଥୀ। ଦିନ 12:30ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀମାନେ ହେଲେ କ୍ଷିତିପ୍ରକାଶ ମହାପାତ୍ର, ସେବାରାଣୀ ମହାପାତ୍ର ଓ କରୁଣାକର ସେଠୀ। ଦେବଗିରି ମଠରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାର ବେତାର ବିବରଣୀ ଶୁଣିବେ ଦିନ 12:45ରେ। ଦିନ ଗୋଟିଏ 10 ମିନିଟ୍ରେ ଚାଷର କଥା, ବିଭିନ୍ନ ସ୍ୱାଦକୁ ନେଇ ଆମର କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ ଗୋଟିଏ 20 ମିନିଟ୍ରେ। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45ରେ। ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00ରେ, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12 ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 মিটার ତଥା 1206 kHz ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଲୋକଗୀତା କ୍ରମରେ ଛତିଶଗଡ଼ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଶାନ୍ତିବାଇ ଚୈଲକ ଏବଂ ସାଥୀ।

कौन है? शायद आप हो। पितामह कहे नहीं।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଶୁଣିବା ଶିଳ୍ପୀ କ୍ଷିତିପ୍ରକାଶ ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

ଶୁଣୁଥିଲେ ସୁଗମ ସଙ୍ଗୀତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଦେବଗିରିଠାରେ ଅନୁଷ୍ଠିତ ହୋଇଥିବା ପବିତ୍ର ରଥଯାତ୍ରାର ବିତର ବିବରଣୀ।

0: ନମସ୍କାର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠରେ ଦଧିବାମନ ଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନସ୍ଥ ଏହି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡ଼ା ମାଝି ଛେରାପହଁରା କରିଥିବାବେଳେ ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡ଼ା ମାଝି, ଗୋପାଳ ସେବକ ଟିକେ ଗୌଡ଼, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଦି ମାଝି ଓ କାନ୍ତ ମାଝି ପ୍ରମୁଖ ନୀତିକାନ୍ତି ସମ୍ପାଦନ କରିଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଷ୍ଣୁ ଗୌଡ଼, ରଜନୀ ଗୌଡ଼, ସଞ୍ଜୟ ଧଙ୍ଗଡ଼ା ମାଝି, ସୁରେନ୍ଦ୍ର ମାଝି, ଭରତ ଧଙ୍ଗଡ଼ା ମାଝି, ଶତ୍ରୁଘ୍ନ ଧଙ୍ଗଡ଼ା ମାଝି, ଦେବରାଜ ଗୌଡ଼, ପ୍ରଦୀପ ଧଙ୍ଗଡ଼ା ମାଝି, ବିଭୀଷଣ ଧଙ୍ଗଡ଼ା ମାଝି, ଶିକ୍ଷାବିତ୍ ଅଶୋକ ଧଙ୍ଗଡ଼ା ମାଝି, ପୂର୍ବା ଗୌଡ଼, ଧନେ ହେର୍ନା, ଡମ୍ବୁଡ଼ା ଗୌଡ଼, ଦେବାଧି ଭୋଇ, ସେବାୟତ ହରି ଦାସ, ବିଭୀଷଣ ଦାସ, ରୋମାଞ୍ଚଳ ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ। ସକାଳୁ ବିଭିନ୍ନ ନୀତିକାନ୍ତି ସମ୍ପାଦିତ ହେବା ପରେ ଅପରାହ୍ନରେ ମହାପ୍ରଭୁ ଦଧିବାମନ ଜୀଉଙ୍କ ପାଖରୁ ଆଜ୍ଞାମାଳ ଯାଇ ରଥରେ ଲାଗି ହୋଇଥିଲା। ଏହାପରେ ଗଣାବଜା, ସଂକୀର୍ତ୍ତନ ଓ ଘଣ୍ଟବାଦ୍ୟର ତାଳେ ତାଳେ ମହାପ୍ରଭୁ ଦଧିବାମନ ଜୀଉ ଭକ୍ତଙ୍କ ଗହଣରେ ଆସି ରଥାରୂଢ଼ ହୋଇଥିଲେ। ଶିଶୁମାନଙ୍କୁ ରଥଛୁଆଁ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ବିଜୟ ଧଙ୍ଗଡ଼ା ମାଝିଙ୍କ ଡାହୁକ ଡାକ ସହ ରଥ ଆଗକୁ ବଢ଼ିଥିଲା। ବାଟରେ ରଥ ସେବାୟତ ଦୁର୍ବାଦଳ ଦାସଙ୍କ ବାସଭବନରେ ଅଟକିଥିଲା। ସେଥିରେ ଯାଦବ ରମଣୀମାନେ ଦଧିବାମନ ଜୀଉଙ୍କୁ ବନ୍ଦାପନା କରିଥିଲେ। ସନ୍ଧ୍ୟା 7:30ରେ ମହାପ୍ରଭୁ ମାଉସୀ ମନ୍ଦିରରେ ବିଜେ କରିଥିଲେ। ଏହି ଅବସରରେ ଆମେ ସାକ୍ଷାତ କରିଥିଲୁ ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡ଼ା ମାଝିଙ୍କୁ।
1: ଦେବଗିରି ସଭ୍ୟତା ହେଉଛି ପ୍ରାଚୀନ ମହାକାନ୍ତର ସଭ୍ୟତାର ଅଂଶବିଶେଷ। ଏହାର ସମୟସୀମା ଆକଳନ କରାଯାଇଛି ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ 5ମ ଶତାବ୍ଦୀ ପର୍ଯ୍ୟନ୍ତ। ଦେବଗିରି ସଭ୍ୟତାର ତା'ର ମୂଳ ବିଶେଷତ୍ୱ ହେଲା

0: ଗୀତ ଗାଇଥିଲେ।
1: ଆମେ ସାକ୍ଷାତ କରିଥିଲୁ ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ଜଗନ୍ନାଥ ଧଙ୍ଗଡ଼ା ମାଝୀଙ୍କୁ।
2: ବର୍ତ୍ତମାନ ମୋତେ 80 ବର୍ଷ ହେଇଗଲା। 1970 ସାଲୁ ମୁଇଁ ଇ ଜାଗାରେ ଟିକେ ଇନଭଲ୍ଭ ଅଛେ। ଆର୍ ଆଗରୁ ବି ଇ ମନ୍ଦିର ଲାଗି କିଛି କରବାର୍ ଲାଗି ବି ଚାହୁଁଥିଲି। ଆର୍ ଟ୍ରଷ୍ଟ୍ରି ଆଜ୍ଞାଙ୍କର ସାଙ୍ଗେ ମିଶିକରି ବି ମୁଇଁ କିଛି କାମ କରିଛି। ରଥଯାତ୍ରା ଦେବେଠୁ ଆରମ୍ଭ ହେଇଛି ସେଟା ତ ମୁଇଁ କହି ନେଇ ପାରେ, କିନ୍ତୁ ମୋର ଜାଣିବା ଆଗରୁ ଏଠାରେ ଗୋଟେ ବାବା ଥିଲେ, ସେ ଦୀନବନ୍ଧୁ ଦାସ ବୋଲିକରି। ଆର୍ ସେ ଆସିକରି ମଠରେ ରହିକରି ସବୁ କିଛି କାମ କଲେ, ଆର୍ କରିକରି ତାପରେ ସେ ଏକା ରଥଯାତ୍ରା ଆରମ୍ଭ କରିଥିଲେ। ତାପରେ ଧୀରେ ଧୀରେ ଏଠି ଟ୍ରଷ୍ଟି ଫ୍ରଷ୍ଟି ଯାଇ ରହିକରି ସବୁ କାମ ଚାଲିଲା। ଭଗବାନଙ୍କର ନାଁରେ ଇନେ ବୁଢ଼ୀପଦର ଗାଁରେ ଅଛେ 51 ଏକର ଖଣ୍ଡେ ଜମି, ଆର୍ କର୍ମେ ଗାଁର ଗଣ୍ଠିଆ ହେଉଛନ୍ ଆମରି ଭଗବତ ସ୍ୱାମୀ ମହାପ୍ରଭୁ। ସେ ତାଙ୍କର ସେନେ ଅଛେ 22 ଏକର ଆର୍ ଇନେ ଅଛେ 51 ଏକର, କିନ୍ତୁ ସେଟାକେ ପରିଚାଳନା ଟିକେ ଆଗରୁ ଟିକେ କମ୍ ହେଉଥିଲା। ସେ ଅନୁସାରେ ଏବେ ବର୍ତ୍ତମାନ ଆମର ସବୁ ୟଙ୍ଗ ପିଲାମାନେ ବାହାରିକରି ସେଟା ସବୁ ଚଲେଇଛନ୍ ସେ ଧନ୍ଦାବାଡ଼ି। ଆର୍ ଏବେ ଟିକେ ସୁରୁଖୁରୁରେ ଏବେ ସୁନ୍ଦର ଦିଶୁଛେ ମନ୍ଦିର। ଯିଏ ବି ଆସିଲେ ଗୋଟେ ପ୍ରାକୃତିକ ଜିନିଷ ଇନେ ଦେଖିପାରବା, ସେ ଜିନିଷଟା ବହୁତ ସୁନ୍ଦର ଲାଗୁଛି। ଆଜ୍ଞା, ଆଗର ହିସାବରେ ସେ ପୁରୁଣା କାଳିଆ ହିସାବରେ ସବୁ ଚଳୁଥିଲା, ଯାଇଥାଇ ଏଇଟା କରୁଥିଲେ। ଗୋଟେ ସାଧାରଣ ମନ୍ଦିର, ମନ୍ଦିର ପାଖେ ଲାଗିକରି ଗୋଟେ ଗୁମ୍ଫା ଅଛେ ପାହାଡ଼ ଭିତରେ, ସେ ପାହାଡ଼ ଭିତରେ ରହୁଛନ୍ ଶିବ ମହାପ୍ରଭୁ, ଆରୁ ସାମ୍ନାରେ ରହୁଛନ୍ ଦଧିବାମନ ଆମର ଯିଏ ଜଗନ୍ନାଥ। ସେବେଳକର ରଥଯାତ୍ରା ବୋଇଲେ କାଣା, ସାଧାରଣ ହିସାବରେ ରଥ ଗୋଟେ ବନେଇ ଦେଇକରି କାଠ କୁଟା ଯାଇ ତାଇ କରିକରି ବାଉଁଶ ଫାଉଁଶ ପିଟିକରି ଚାଲୁଥିଲା। ଏବେ କିନ୍ତୁ ବହୁତ ସୁନ୍ଦରରେ ବହୁତ ଜୋରଦାରରେ ଚାଲିଛି ରଥଯାତ୍ରା। ଆର୍ ଟ୍ରଷ୍ଟ ବୋର୍ଡ଼ର ପିଲାମାନେ ବି ସବୁ ମିଶିକରି ବହୁତ ବଢ଼ିଆ କାମ କରୁଛନ୍। ତେଣୁକରି ଗୋଟେ ଦେଖଣୀୟ ଜିନିଷ ଯେ ମନ୍ଦିରର ତଳ ଠାନୁ ପାହାଡ଼ ପର୍ଯ୍ୟନ୍ତ ସେ ଉପରକେ ଯିବାର ଦୃଶ୍ୟ ଗୋଟେ ବି ଏଡ଼େ ସୁନ୍ଦର, ପିଲା ଛୁଆ ସମସ୍ତେ ଯାଇକରି ବୁଲିକରି ସେନୁ ଆସୁଛନ୍। ପ୍ରାକୃତିକ ଦୃଶ୍ୟ ଟିକେ ବହୁତ ଦେଖବାର ଲାଗି ଇ ମନ୍ଦିରକେ ଆସବାର କଥା।
1: ରଥଯାତ୍ରା ସମ୍ପର୍କରେ ବୁଢ଼ୀପଦର ଗ୍ରାମର ସାନ ଗୁନ୍ତିଆ କାନ୍ତ ମାଝୀ ତାଙ୍କ ପ୍ରତିକ୍ରିୟାରେ କହନ୍ତି,
3: ଜୟ ଜଗନ୍ନାଥ ସ୍ୱାମୀ। ଆଜି ଆମ ଭଗବତ ସ୍ୱାମୀ ଦେବଗିରି ମଠରେ ବହୁତ ସଂଖ୍ୟାରେ ଭକ୍ତମାନେ ଆସିଛନ୍ତି ଏବଂ ବର୍ଷା ହେବାରୁ ଟିକେ ଅଧା ଭକ୍ତ ଆସିପାରିଲେ ନାହିଁ, ଆଉ କୀର୍ତ୍ତନ ଦଳ ମଧ୍ୟ 2 ଦଳ ଆସିଛନ୍ତି, ଆଉ 1 ଦଳ ଆସିପାରିଲେ ନାହିଁ। ବଜା ଯାଇଛି, ଘଣ୍ଟ ବାଦ୍ୟ ସବୁ ଚାଲିଛି, ବହୁତ ସୁରୁଖୁରୁରେ ଆମର ଯାତ୍ରାଟା ଚାଲିଛି। ଆଜ୍ଞା,
1: ଏହି ଅବସରରେ ଆମେ ସାକ୍ଷାତ କରିଥିଲୁ କିଛି ଭକ୍ତ ଏବଂ ରଥଯାତ୍ରାରେ ସାମିଲ ହୋଇଥିବା କଳାକାରମାନଙ୍କୁ।
4: ରାଧେ ରାଧେ, ସମସ୍ତଙ୍କୁ ନମସ୍କାର। ମୁଁ ହେଉଛି ଖଡ଼ିଗାତନ୍ତ୍ରର ଗାୟିକା ପ୍ରତିମା ନାଗ। ତ ଆମେ ଆସିଛୁ ବୁଢ଼ୀପଦରର ଦେବଗିରି ମଠ ଜଗନ୍ନାଥ ମନ୍ଦିରକେ ରଥଯାତ୍ରା ଆମକେ ସ୍ୱାଗତ କରିଥିଲେ। ଏନକେ ଆସିକରି ବହୁତ ଖୁସି ଲାଗ୍ଲା, ବହୁତ ଉତ୍ସବ ହେଲା, ଇନର ଗୌରବ ବି ବହୁତ ଭଲ ଲାଗ୍ଲା। ଆମର ଅନୁଭୂତି ତ ଭଲ ଅଛି, ଏନର ଲୋକମାନେ ବି ବହୁତ ଭଲ ସାହାଯ୍ୟ ସହଯୋଗ ଦେଲେ, ଏନର ପରିବେଶ ବି ବହୁତ ଭଲ ଅଛେ, ପାହାଡ଼ ପର୍ବତ ଥାଇକରି ବି ମନ୍ଦିର ଅଛେ, ଦେଖିକରି ବହୁତ ଖୁସି ଲାଗ୍ଲା। ସକାଳୁ ବର୍ଷା ଧରିଥିଲା, ପାଗ ତ ଭଗବାନଙ୍କ ଦୟାରୁ ଆଜି ବହୁତ ଭଲ ହେଇଛି। ଯେତେବେଳେ ଆମେ ଜଗନ୍ନାଥ ମହାପ୍ରଭୁକେ ଟାଣିଲୁ ସେତେବେଳେ ବହୁତ ଭଲ ଲାଗ୍ଲା।
5: ମୁଁ ବିକ୍ରମ ବେନୁଆନ, ନର୍ଲା କଲେଜରେ ଅଧ୍ୟାପକ ଅଛି। ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କର ଆଜି ହେଉଛି ଘୋଷଯାତ୍ରା। ଆଜିର ଏହି ଦିବସରେ ଆମର ବୁଢ଼ୀପଦରରେ ଏହି ଘୋଷଯାତ୍ରା ସମ୍ପନ୍ନ ହେଇଛି, ଆଉ ସୁରୁଖୁରୁରେ ହେଇଛି। ଆଉ ତା ସହିତ ଯାହା ମୁଁ ଦେଖିଲି, ପୂଜାଠାରୁ ଆରମ୍ଭ କରି କୀର୍ତ୍ତନ ବାଦ୍ୟ ସମସ୍ତେ ଉଲ୍ଲାସରେ ପ୍ରଭୁ ଜଗନ୍ନାଥଙ୍କୁ ରଥରେ ଚଢ଼ାଇ ମାଉସୀ ଘରଙ୍କୁ ନେବାକୁ ପ୍ରୟାସ କରିଛନ୍ତି। ମୁଁ ତ ଜନ୍ମଠାରୁ ଏଠି ଦେଖୁଛି, କିନ୍ତୁ ଆଜି ଯାହା ଦେଖିଲି ମନ୍ଦିରରୁ ମାଉସୀ ଘର ପର୍ଯ୍ୟନ୍ତ ରାସ୍ତାଠାରୁ ଆରମ୍ଭ କରି ମନ୍ଦିର ଯାହା ଥିଲା ରଥ ପର୍ଯ୍ୟନ୍ତ ଏବେ ଟିକେ ଉନ୍ନତି ଆଧୁନିକୀକରଣ ଚାଲିଛି। ଏଠିର ମୁଖ୍ୟ ଆମେ ପର୍ବ ଯଦି କହିବା, ରଥଯାତ୍ରା ପରେ ପରେ ଆମର ଶିବରାତ୍ରି ହୁଏ, ସେଇଠି ବି ଆମର ଜାକଜମକରେ କରାହୁଏ। ତା ସହିତ ଚଣ୍ଡୀ ପୂଜା ବି କରାଯାଏ। ପ୍ରତ୍ୟେକ ପୂଜାରେ ଭକ୍ତମାନେ ଏଠି ଫୁଲ ହେଇ ନିଜର ଭକ୍ତି ପ୍ରଦର୍ଶନ କରିଥାନ୍ତି।
6: ମୁଇଁ ହେଉଛି ରୂପରା ରୋଡ଼ ପାଖେ ଆଜ୍ଞା ଲାଗପଦର, ମୋର ନାଁ ଉପେନ୍ଦ୍ର ସାହୁ ଆଜ୍ଞା। ତ ମୁଇଁ ରାୟଗଡ଼ା ଡିଷ୍ଟ୍ରିକ୍ଟ ଯାଇକି ମୋତେ 25 ବର୍ଷ ହେଲା ଆଜ୍ଞା। ଏମିତି ଏକା ଚାଲିଛି, ଭଗବାନଙ୍କର ନାମ ଟିକେ ଶିକ୍ଷା କରବାର ଲାଗି ସିଆଡ଼େ ଯାଉଛେ। ବହୁତ ଭଲ ଲାଗ୍ଲା, ଆର୍ ଆଗେ ତ ଏନ୍ତା ନେଇ ଥିଲା। ଏଇଟା ତ ଆମର ଏରିଆ, ଆମେ ତ ଇ ଲୋକର ପିଲା ଏକା ପାଖର ଗାଁର, ଏବେ ବହୁତ କିଛି ପୁରା ଏଇଟା ଇମ୍ପ୍ରୁଭ୍ ହେଲା ଆଜ୍ଞା। ତ ଆଜି ବେଶୀ ଖୁସି ଲାଗ୍ଲା ଆଜ୍ଞା ମୋତେ, ଆର୍ ଏନ୍ତା ଏକା ଚାଲୁ, ଆର୍ ଏଇଟା ଏ ଆସ୍ତେ ଆସ୍ତେ ଉପରକେ ଯାଉ, ଭଗବାନଙ୍କର କୃପା ହଉ।

0: ଏଇଟା କାନ୍ଦିଆ ଥରକେ ଆଇମା, ସମସ୍ତେ ଆଇମା ବୁଲିକରି ଯିମା।
1: ମୋର ସୁରେନ୍ଦ୍ର ମାଝି, ଖାଇଚୁଆଁ, ରାଶି ପଞ୍ଚାୟତ, ଜିଲ୍ଲା କଳାହାଣ୍ଡି। ଆମେ ଏଇ ବୁଢ଼ୀପଦର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆସିଛୁ ସଂକୀର୍ତ୍ତନ ମଣ୍ଡଳୀ ପରିବେଷଣ କରିବା ପାଇଁ। ବହୁତ ଖୁସି ଲାଗିଲା, ଆମେ ବହୁତ ପ୍ରୋଗ୍ରାମ ଯାଇଛୁ, ଏଠି ବହୁତ ଭଲ ଲାଗିଲା, ଦର୍ଶକ ବି ଭଲ, ସବୁକିଛି ଭଲ। ଆମେ ତ ଯେବେଠୁ ଆମେ ଚାଲି ବୁଲି ପାରିଲେ ସେବେଠୁ ଆମେ ଦେଖୁଛୁ। ଆମେ ତ ଆମ 4 କିଲୋମିଟର ଆମ ଗାଁ ପାଖ ହେବ, ଏଇ ଗାଁ ଆମ ଗୋଟେ ପଞ୍ଚାୟତ, ଆମେ ସବୁବେଳେ ଦେଖିବାକୁ ଆସୁ। ଏଇଥର ଆମେ ସଂକୀର୍ତ୍ତନ ଦଳ ସହିତ ଆସିଛୁ ଦେଖିବା ପାଇଁ, ବହୁତ ଭଲ ଲାଗୁଛି। ଆଗ ତ ଟିକେ ଅଲଗା, ଏବେ ଟିକେ ଅଲଗା। ଆଗେ ତ ରଥଯାତ୍ରା ବହୁତ ବେଶୀ ଲୋକ ହେଉଥିଲେ, ଏବେ ଟିକେ କମି କମି ଯାଉଛି। ଆଖପାଖ ପାଖରେ ସବୁ ପାଖରେ ଏଇଟା ରଥଯାତ୍ରା ହେଉଛି, ସେଥିପାଇଁ ଟିକେ କମି କମି ଯାଉଛି। ଏଥର ବହୁତ ଲୋକ ଏଇଠି।
2: ଏହି ରଥଯାତ୍ରା ଦେଖିବା ପାଇଁ ଦେବଗିରି ମଠରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା।

0: Ship managers and recruitment and placement service license companies to avoid deploying Indian seafarers on vessels undertaking voyages through the Strait of Hormuz until further orders. The Maritime Administration has issued an advisory on precautionary measures for the safety and security of Indian seafarers in view of the heightened security situation in the Gulf region. The government has convened a meeting with the floor leaders of political parties in the parliament this Sunday, ahead of the upcoming monsoon session of parliament. During the meeting, the government will seek cooperation from all political parties to ensure the smooth functioning of both houses of parliament. The monsoon session will commence from the 20th of this month and continue till the 13th of next month. During the session, several important legislations are scheduled to be taken up for discussion and passage. The Gujarat Anti-Terrorist Squad, ATS, has arrested five persons in connection with its probe into a terror module of the Pakistan-based Jaish-e-Mohammed outfit. The arrested persons were identified as Bilal Abid Bhai Shera, Mohammed Ayub Kadiwala, Mohammed Palanpuri alias Khali Ayub Sansara, Shafia Rais Mukti and Mohammed Hassan Kardia. The European Union has expressed serious concern over the human rights situation in Pakistan. It has warned that Pakistan's continued access to trade benefits under the Generalized Scheme of Preferences Plus or GSP Plus will depend on its compliance with international commitments under the revised GSP framework from 2027. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
2: ଏନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ, ଭେଜରା, କୁନ୍ଦୁରୁ ଆରୁ ଲଇନି। ତୁଇ ସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମିଆ ଦେଖିକରି ଇ କଦଲୀ ଚାଷ ବି କରିଥିସନେ। ଆମର ରାଜ୍ୟର ଜଳବାୟୁ ଆରୁ ମାଇଟ୍ ଇ କଦଲୀ ଚାଷ ଲାଗି ପୁରା ଅନୁକୂଳ। ଆରୁ ଚାଷୀ ଦାଦାମାନେ ଇଟାକି ଗୋଟିଏ ଅର୍ଥକାରୀ ଫସଲ ହିପାସେ ବି ଇଟାକେ ଚାଷ କରବାରଟା ଆରମ୍ଭ କରିଦେଲେ ନା। ଇ କଦଲି କାଇଁ କେନ୍ ଯୁଗନୁ ଆମର ସଂସ୍କୃତି ସଙ୍ଗେ ମିଶିକରି ଅଛେ। ଏ ବିହା ବନ୍ଦା ପରବ ତିହାର ଭୋଜିପାତିନୁ ଆରମ୍ଭ କରିକରି ପିଲାଠାନୁ ବୁଢ଼ା ପଦକେ ସବକର୍ ଲାଗି ଇ କଦଲି ଗୋଟେ ପୁଷ୍ଟିକର ଖାଇଦେ। ଇ ଭିତରେ ଶ୍ୱେତ ସାର 23%, ପୁଷ୍ଟି ସାର 1.2%, ଆରୁ ଫସଫରସ, କ୍ୟାଲସିୟମ, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ବି କମ୍ପ୍ଲେକ୍ସ ଇ ଭିତରେ ଅଛେ। ଏ ତ ଚାଷୀ ଦାଦାମାନେ ଇ ଟିସୁ କଲଚର ଚାଷ ହଉଛେ ସବୁଠାନୁ ଲାଭଜନକ ଚାଷ। ଇଟା କାରଣ ହଉଛେ ଇଟାର ଚାରା ବୈଜ୍ଞାନିକ ପଦ୍ଧତିନେ ଗବେଷଣାଗାର ଭିତରେ ପ୍ରସ୍ତୁତ କରାଯାଇଥିସି। ସେନ୍ତା ଏବେ ଦେଖମା ଇ ଚାଷ ଲାଗି କେନ୍ତା ମାଇଟ୍ ଆମକେ ଚୟନ କରବାକେ ପଡ଼ବା, ଇ କଥା ଗୋଟେକେ ବି ଆମକେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଇ ଚାଷ ଲାଗି ଗଭୀର ପଟୁ ମାଇଟ୍, ଦୋର୍ସା, ନିଗଡ଼ା ମାଇଟ୍ ଆରୁ ଅଧିକ ଜୈବ ଅଂଶ ଥିବାର ମାଇଟ୍ ଇ କଦଲି ଚାଷ ଲାଗି ପୁରା ଉତ୍କୃଷ୍ଟ। ଏ ମାଟିର ଅମ୍ଳତା 5.5-3.0 ଭିତରେ ରହିଲେ ଭଲ। ଏ କଦଲି ଗଛର ମୂଲ ଯେନ୍ତା ସଂସନ୍ତିଆ ନେଇ ରହିବା ସେଟା ଆମକେ ସୁନିଶ୍ଚିତ କରବାକେ ପଡ଼ବା। ଏ ସେନ୍ତା ଜମି ପ୍ରସ୍ତୁତି ଆରୁ ରୁବାର ଲାଗି କାଁଟା ସବୁ କରବାକେ ପଡ଼ବା, ଇ କଥା ଗୋଟେକେ ବି ଆମକେ ନିହାତି ଭାବରେ ବୁଝି ନେବାକେ ପଡ଼ବା। ଏ ଜୁନ୍ ମାସର ଦ୍ୱିତୀୟ ସପ୍ତାହ ନୁ ଜୁଲାଇ ମାସର ଶେଷ ପଥକେ ନେଇ ହେଲେ ନଭେମ୍ବର ମାସ ନେ ବି ଆମେ କଦଲି ଲଗେଇ ପାରମା। ଏ ସେଥିର ଲାଗି 2 ଫୁଟ ଲମ୍ବା ଆରୁ 2 ଫୁଟ ଓସାର ଆରୁ 2 ଫୁଟ ଗଭୀର କରି କରି ଗାତ ଖୁଲବାକେ ପଡ଼ବା। ଏ ଗାତ ଖୁଲବାର ବେଲକେ ଉପରର ଅଧିକା ମାଇଟକେ ଗୋଟେକ ବାଟେ ଆରୁ ତଲର ଅଧିକା ମାଇଟକେ ସେ ଖାଲର ଆର୍ ଗୋଟେ ବାଟେ ରଖବାକେ ପଡ଼ବା। ଏ ପ୍ରତି ଗାତ ପିଛା 1-2 ଛେଟନା ସଢା ଗୋବର ଖତ, ଅଧା କେଜି କରଞ୍ଜ ପିଡ଼ିଆ ଆରୁ 20-40 ଗ୍ରାମ ଫ୍ୟୁରାଡନ ଦାନା ତଲ ମାଇଟ ସନେ ମିଶେଇ ଦେଇକରି ଆରୁ ତାର ଉପରେ ମାଇଟକେ ସେନ ଭର୍ତ୍ତି କରିଦେମା। ସେନ୍ତା କଦଲି ପୁଆକେ ଜରି ଖୋଲି ଦେଇକରି ଭୂଇଁନୁ 4 ଇଞ୍ଚ ଗଭୀର ନେଇ ଇଟାକେ ଲଗାବାକେ ପଡ଼ବା। ଏ ତାର ପଛେ ତାର ଉପରେ ଜଳସେଚନ କରିଦେମା। ସେନ୍ତା ପରବର୍ତ୍ତୀ ପର୍ଯ୍ୟାୟ ନେ ଶୀତ ଦିନେ 8-10 ଦିନ ଆରୁ ଖରାଦିନେ କରୁଛୁ ବୋଇଲେ 4-5 ଦିନ ଅନ୍ତର ନେ ଜଳସେଚନ କରବାକେ ପଡ଼ବା। ଏ ସେନ୍ତା ଆର ଗୋଟେ କଥା ହେଲା, ଇ କଦଲି ଗଛ ବେଶୀ ମାତ୍ରା ନେ ଖାଇଦା ଆବଶ୍ୟକ କରିଥିସି। ଏ ସେଥିଲାଗି 5 ମାସ ପତକେ ଗଛକେ ରାସାୟନିକ ସାର ଦେବାର ନିହାତି ଆବଶ୍ୟକ। ସେନ୍ତା କଦଲି ଗଛର କେନ୍ସି ପୁଆକେ ଅତି କମ୍ନେ 4 ମାସ ନୁ ଅଧିକା ନେଇ ରଖବାର କଥା। ଏ ତାର ପଛେ ଗୋଟେ ପୁଆକେ ରଖିକରି ଅଲଗା ପୁଆ ମନକେ ରୀତିମତ କାଟିକରି ଗଛର ମୂଲ ମନକେ ସଫା ରଖବାକେ ପଡ଼ବା। ଏ ସେନ୍ତା 1 ଏକର ନେ 1500 ଗଛ ଲଗାମା ବୋଇଲେ ଖର୍ଚ୍ଚ ହେବା ପ୍ରାୟ 70,000 ଟଙ୍କା।

0: ଓ ଏବେ କଥା ଆସୁଛେ ଇ ଟିସୁ କଲଚର କଦଲି ଚାଷ ଆମେ କାଏଁ କାଜେ କର୍ମା, ଇ କଥା ଗୁଟେକେ ବି ଆମକେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଟିସୁ କଲଚର କଦଲି ଗଛ ସ୍ୱାସ୍ଥ୍ୟବାନ ଆରୁ ରୋଗ ପ୍ରତିରୋଧକ ଶକ୍ତି ଇନ ଅଛେ। ବୈଜ୍ଞାନିକ ପ୍ରଣାଳୀ ନେ ହଉଥିବାର ଅତି କମ ସମୟ ଭିତରେ ଅଧିକ ସଂଖ୍ୟା ନେ ଚାରା ଗଛ ଉତ୍ପାଦନ ଇନେ ସମ୍ଭବ। ତାର ସନେ ବଛରର ଯେନ୍ କେନ୍ସି ସମୟ ନେ ଇଟାକେ ଆମର ଚାଷୀ ଦାଦା ମାନେ ପାଇପାରବେ। ଇ ଟିସୁ କଲଚର ନେ ଅଧିକା ସଂଖ୍ୟା ନେ ମାତୃ ସମଗୁଣ ସମ୍ପନ୍ନ ଅଧିକା ଅମଲ ଦେଇପାରୁ ଥିବାର ଚାରା ଉତ୍ପାଦନ ବି କରିହେସିଏ। ଇ ଟିସୁ କଲଚର କଦଲି ଗୋଟେ ସମୟନେ ଅମଲ ଦେଇ ପାରବାର ଯୋଗ୍ୟ ହେବାର ଯୋଗୁଁ ଇଟା ବିକ୍ରି ଲାଗି ବି ସୁବିଧା ହେଇପାରସିଏ। ଇ ଟିସୁ କଲଚର ଗଛ ନେ ମା ଗଛ ଅପେକ୍ଷା ଅଧିକା ଅମଲ ଆଇଥିସି ଆରୁ ଇଟା ଜଲ୍ଦି ଜଲ୍ଦି କାନ୍ଧି ବି ଆସିପାରସି। ତ ଚାଷୀ ଦାଦା ମାନେ ଆମେ ଯଦି ସବୁ କଥାକେ ଠିକ ହେଇପାରସି ବୁଝିସୁଝି କରି ଇ ଟିସୁ କଲଚର କଦଲି ଚାଷ କର୍ମା ବୋଇଲେ ଇଟା ଆମର ଖାଦ୍ୟର ଆବଶ୍ୟକତାକେ ପୂରଣ କରବାର ସନେ ସନେ ଇଟାକେ ବିକି କରି ଆମେ ଦୁଇ ପଇସା ଅଧିକା ଲାଭ ବି ପାଇପାର୍ମା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ଓ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ, ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ଭବାନୀପାଟଣା, ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଜୁଲାଇ 16 ତାରିଖରୁ ଜୁଲାଇ 27 ତାରିଖ ପର୍ଯ୍ୟନ୍ତ ରାତି 10ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରାଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟ। ଏହି କ୍ରମରେ ଜୁଲାଇ 17 ତାରିଖ ଅର୍ଥାତ୍ ଆଜି ଶୁଣିପାରିବେ ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀଷ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ଜୁଲାଇ 18 ତାରିଖ ଶନିବାର ଗୀତିନାଟ୍ୟ ବାଲିରଥି ବିଜେ ଶ୍ରୀଜଗନ୍ନାଥ, ରଚନା ଶରଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। 19 ତାରିଖ ରବିବାର ନାଟକ 22-5, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। 20 ତାରିଖ ସୋମବାର ଦିନ ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ ନୀଳ ଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଗୁ, ସଙ୍ଗୀତ ଚୌଧୁରୀ ଭାରତୀକୃଷ୍ଣ ଦାସ। ଜୁଲାଇ 21 ତାରିଖ ମଙ୍ଗଳବାର ଦିନ ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀକୃଷ୍ଣ ଦାସ। ଜୁଲାଇ 22 ତାରିଖ ବୁଧବାର ରାତି 10ଟାରେ ରହିଛି ନାଟକ ଅଭିଯାନ, ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବେତାର ନାଟ୍ୟରୂପ ଶରଚନ୍ଦ୍ର ମୂଳିଆ। 23 ତାରିଖ ଗୁରୁବାର ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଜୁଲାଇ 24 ତାରିଖ ଶୁକ୍ରବାର ରାତି 10ଟାରେ ରହିଛି ନାଟକ ଭକ୍ତ ବାଲିଗା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ।

0: ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି। ଜୁଲାଇ 25 ତାରିଖ ଶନିବାର ଶୁଣିପାରିବେ ନାଟକ ପବିତ୍ର ଦାସିଆ। ରଚନା ନିର୍ମଳା କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। 26 ତାରିଖ ରବିବାର ଦିନ ଶୁଣିପାରିବେ ନାଟକ ଶ୍ରୀ ନୀଳ ମାଧବ। ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଏବଂ ଜୁଲାଇ 27 ତାରିଖ ସୋମବାର ରାତି 10ଟାରେ ରହିଛି ନାଟକ ଗୀତିନାଟ୍ୟ ନୀଳାଦ୍ରି ବିଜେ। ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲଚନ୍ଦ୍ର ବେହେରା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା

ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ମଧୁଲିତା ପରିଡ଼ାଙ୍କ କଣ୍ଠରେ ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି ବାଳକୃଷ୍ଣ ମହାପାତ୍ର।

0: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ଋଷିକେଶ ମେହେର, ଗୀତ ରଚନା କୃଷ୍ଣଚନ୍ଦ୍ର ବାରିକ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ n.e.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଚମ୍ପୁ, କବି ସୂର୍ଯ୍ୟଙ୍କ ରଚନା, ଶିଳ୍ପୀ ମୀନାକ୍ଷୀ ମୁଖାର୍ଜୀ।

ଆପଣମାନେ ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଷୋହଳ ତାରିଖରୁ ଜୁଲାଇ ସତେଇଶ ତାରିଖ ପର୍ଯ୍ୟନ୍ତ ରାତି ଦଶଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରାଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତନାଟ୍ୟ। ଏହି କ୍ରମରେ ଆଜି ଶୁଣିପାରିବେ ଅର୍ଥାତ୍ ଜୁଲାଇ ସତର ତାରିଖ ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରିଶ ମିଶ୍ର, ବିତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ଜୁଲାଇ ଅଠର ତାରିଖ ଶନିବାର ରାତି ଦଶଟାରେ ରହିଛି ଗୀତିନାଟ୍ୟ ବାଲିରଥୀ ବିଜେ ଶ୍ରୀଜଗନ୍ନାଥ, ରଚନା ଶରଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଉଣେଇଶ ତାରିଖ ରବିବାର ରାତି ଦଶଟାରେ ରହିଛି ନାଟକ ବାଇଶି ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ସୋମବାର ରାତି ଦଶଟାରେ ଶୁଣିପାରିବେ ଗୀତିନାଟ୍ୟ ନୀଳ ଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନନଗୋ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଜୁଲାଇ ଏକୋଇଶ ତାରିଖ ମଙ୍ଗଳବାର ରାତି ଦଶଟାରେ ଶୁଣିପାରିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ବାଇଶ ତାରିଖ ବୁଧବାର ରହିଛି ନାଟକ ଅଭିଯାନ, ମଞ୍ଚନାଟକ କାଳିଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବିତାର ନାଟ୍ୟ ରୂପ ଶରଚନ୍ଦ୍ର ମୂଳିଆ। ଗୁରୁବାର ରାତି ଦଶଟାରେ ରହିଛି ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଜୁଲାଇ ଚବିଶ ତାରିଖ ଶୁକ୍ରବାର ରାତି ଦଶଟାରେ ରହିଛି ନାଟକ ଭକ୍ତ ବାଲିକା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶନିବାର ରହିଛି ନାଟକ ପବିତ୍ର ଦାସିଆ, ରଚନା ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଜୁଲାଇ ଛବିଶ ତାରିଖ ରବିବାର ରାତି ଦଶଟାରେ ରହିଛି ନାଟକ ଶ୍ରୀ ନୀଳ ମାଧବ, ରଚନା ଶରଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଏବଂ ଜୁଲାଇ ସତେଇଶ ତାରିଖ ସୋମବାର ରାତି ଦଶଟାରେ ଶୁଣିପାରିବେ ଗୀତିନାଟ୍ୟ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତ। ଗାଇଛନ୍ତି ଶିଳ୍ପୀ ନବକିଶୋର ଭତ୍ରା, ଗୀତ ରଚନା ବୀରକିଶୋର ପଟ୍ଟନାୟକ।

ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ମିଡ୍ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ରହିଛି ଆଞ୍ଚଳିକ ସମ୍ବାଦ, ରିଲି କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ. ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ଭବିଷ୍ୟ ମେଁ ଜବ ଭି ହାଇଡ୍ରୋଜେନ୍ ଟ୍ରେନ୍ କା ଜିକ୍ର ଆଏଗା ତୋ ଜିନ୍ଦ କା ସୋନିପତ କା ହରିୟାଣା କା ନାମ ଭି ଆଏଗା ହି ଆଏଗା। ମେଁ ଆପ ସଭି କୋ ପୁରେ ଦେଶ କୋ ଭାରତୀୟ ରେଲ କି ଆଧୁନିକତା ସେ ଜୁଡେ ଇସ୍ ବଡେ କଦମ କେ ଲିଏ ବହୁତ ବହୁତ ବଧାଇ ଦେତା ହୁଁ।
0: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍

0: ବିଳମ୍ବିତ ଟ୍ରେନ୍ କେବଳ ନିରାପଦ ନୁହେଁ ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: आज प्रधानमंत्री जी 315 करोड़ से 11 गुना बढ़ाकर 3500 करोड़ रुपए हरियाणा में रेलवे के विकास के लिए देते हैं। आज हरियाणा में 18000 करोड़ रुपए का रेलवे का काम चल रहा है। 34 स्टेशनों का नव निर्माण हो रहा है और 5 स्टेशन का तो काम भी पूरा हो गया है, होडल, जिंद, कालका, मंडी, डाबवाली और नरवाना। इसके अलावा हरियाणा में 16 वंदे भारत सर्विसेज और 8 अमृत भारत चल रही है। हरियाणा को 100% विद्युतीकरण कर दिया गया है।
0: केन्द्र सरकार संसदर मौसुमी अधिवेशन पूर्वरु आसंता रविवार दिन समस्त राजनैतिक दलर नेतामानंक बैठक डाकिछन्ति। बैठकरे सरकार संसदर उभय गृहकु सुचारू रूपे परिचालना सुनिश्चित करिबा लागि समस्त राजनैतिक दलर सहयोग लोडिबे। चलित मास 20 तारिखरु मौसुमी अधिवेशन आरंभ होई अगस्त मास 13 तारिख पर्यंत चलिबो। ए अधिवेशन काळरे केतक गुरुत्वपूर्ण विधेयक उपरे आलोचना हेबा सह मंजूरी प्रदान करिबार संभावना रहिछि। आपण माने संवाद सुनुछन्ति आकाशवाणीरु। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି ତିନୋଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାବକୋଭା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧାପାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚି ସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍

0: ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: आज भारतीय रेल ने भी 21वीं सदी की इस टेक्नोलॉजी में एक बड़ा स्टेप लिया है। आज जिंद से सोनीपत के बीच हाइड्रोजन ट्रेन चली है। अब ये सफर 90 किलोमीटर का है। हम इस पर रिसर्च करते रहेंगे, लागत कम कैसे हो इसका तरीका ढूंढते रहेंगे, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 74 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7 ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ମେ ହୁଁ ନା। ଦ୍ୱିତୀୟ କଣ୍ଠରେ ଗାଇଛନ୍ତି ଅଭିଜିତ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଜାଭେଦ ଅଖତର। ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ଶୁଣୁଛନ୍ତି ମୋହରା କଥାଚିତ୍ରରୁ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ବିଜୁ ଶାହା।

0: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
1: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
0: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
1: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 3 ହେବାକୁ ଯାଉଛି। ଆସନ୍ତୁ ଶୁଣିନେବା ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଅପରାହ୍ନ 5:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ ରହିଛି ଅପରାହ୍ନ 5:30 ଏଥିରେ ଶୁଣିପାରିବେ କାର୍ଯ୍ୟକ୍ରମ ସମ୍ଭାବନା। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତକ୍ରମରେ ଟିକ୍ରିୟା କନ୍ଧ ଗୀତ ପରିବେଷଣ କରିବେ ଶିଳ୍ପୀ ରାଧାମଣି ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ରାତି 7:30। ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8:00 ଶିଳ୍ପୀ ସୁନିଧି ଚୌହାନ। ରାତି 8:15 ରହିଛି ଭବାନୀପାଟଣାଠାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାର ବିତାର ବିବରଣୀ। ରାତି 8:30 ରହିଛି ସ୍ପୋର୍ଟସ୍ ସ୍କାନ୍, ରାତି 9:16 ସ୍ପଟ୍ଲାଇଟ୍ ଏବଂ ରାତି 9:30 ଶୁଣିପାରିବେ କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏବଂ ରାତି 10:00 ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଗୀତିନାଟ୍ୟର ପ୍ରସାରଣ କ୍ରମରେ ନାଟକ ପୁରୁଷୋତ୍ତମ ଦେବ ରଚନା ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ। ଏ ଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5:00। ଶ୍ରୋତା ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 MHz ତଥା 1206 kHz, FM ରେ 103 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ହେଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ ର ପ୍ରତି ଟୁର୍ଣ୍ଣାମେଣ୍ଟ।
1: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଦିନ ନେଣ ଦେଣ।

ନମସ୍କାର ଶ୍ରୋତା ବନ୍ଧୁ, ପୁଣିଥରେ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ପବିତ୍ର ରଥଯାତ୍ରାର ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଅପାର କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରୁ, ଏହା ହିଁ ଆମର କାମନା। ଶ୍ରୋତାବନ୍ଧୁ, ଆଜି ହେଉଛି ରଥଯାତ୍ରାର ଦ୍ୱିତୀୟ ଦିନ। ଏହି ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଆଧ୍ୟାତ୍ମିକ ପରିବେଶ ଆହୁରି ଭକ୍ତିମୟ ହୋଇଉଠେ। ଭକ୍ତମାନଙ୍କ ହରିବୋଲ, ଘଣ୍ଟ, ମୃଦଙ୍ଗ ଓ ସଂକୀର୍ତ୍ତନରେ ଚାରିଆଡ଼େ ଏକ ଅଲୌକିକ ଆନନ୍ଦର ଆବାହ ସୃଷ୍ଟି ହୁଏ। ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏହି ମହାପର୍ବ ଆମକୁ ଭକ୍ତି, ସମାନତା ଓ ମାନବିକତାର ବାର୍ତ୍ତା ଦେଇଥାଏ। ଶ୍ରୋତାବନ୍ଧୁ, ଆଧ୍ୟାତ୍ମିକତା, ଭକ୍ତି ଓ ଉତ୍ସାହରେ ଆଜି ସମଗ୍ର ଓଡ଼ିଶା ଉତ୍ସବ ମୁଖର। ଚାରିଆଡ଼େ ଶୁଭୁଛି ଜୟ ଜଗନ୍ନାଥର ଧ୍ୱନି, ମୃଦଙ୍ଗ ଓ ଝାଞ୍ଜର ତାଳରେ ମୁଖରିତ ପରିବେଶ, ଫୁଲ ଓ ଧୂପର ସୁଗନ୍ଧ ଆଉ ଅଗଣିତ ଭକ୍ତଙ୍କ ଭକ୍ତିଭାବରେ ପୂର୍ଣ୍ଣ ହୋଇଉଠୁଛି ବଡ଼ଦାଣ୍ଡ। ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା କେବଳ ଓଡ଼ିଶାର ଗୌରବ ନୁହେଁ, ଏହା ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିର ମହାପର୍ବ। ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସମାନତା, ମାନବିକତା, ସାମ୍ପ୍ରଦାୟିକ ସଦ୍ଭାବ ଓ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସର ଏକ ଅଦ୍ଭୁତ ପ୍ରତୀକ। ବର୍ଷକୁ ଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଣକୁ ଆସିଥାନ୍ତି। ଏହି ଦିବ୍ୟ ଲୀଳା ଆମକୁ ଶିକ୍ଷା ଦିଏ ଯେ ପ୍ରଭୁଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଜାତି, ବର୍ଣ୍ଣ, ଧର୍ମ, ଭାଷା କିମ୍ବା ଆର୍ଥିକ ସ୍ଥିତି, କୌଣସି ଭେଦଭାବ ନାହିଁ। ଆଜି ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ୱିତୀୟ ଦିବସ। ରଥଟଣା ସମାପ୍ତ ହୋଇଥିଲେ ମଧ୍ୟ ଭକ୍ତଙ୍କ ଭକ୍ତି ଓ ଉତ୍ସାହରେ କୌଣସି କମି ଆସିନାହିଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥାନ୍ତି। ଭକ୍ତମାନଙ୍କ ବିଶ୍ୱାସ ଯେ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଓ ଜୀବନର ସୁଖ, ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଥାଏ। ଜଗନ୍ନାଥ ସଂସ୍କୃତିର ପାରମ୍ପରିକ ବିଶ୍ୱାସ ଅନୁଯାୟୀ ରଥଯାତ୍ରାର ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଏକ ଅବତାର ସହ ଜଡ଼ିତ। ସେହି ପରମ୍ପରାରେ ତୃତୀୟ ଦିବସ କୁର୍ମ ଅବତାରଙ୍କୁ ସମର୍ପିତ ବୋଲି ବିଶ୍ୱାସ କରାଯାଏ। ପୁରାଣରେ ବର୍ଣ୍ଣିତ ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଅସୁରମାନେ ଅମୃତ ପ୍ରାପ୍ତି ପାଇଁ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଭାବେ ବ୍ୟବହାର କରିଥିଲେ, କିନ୍ତୁ ପର୍ବତଟି ସମୁଦ୍ରରେ ବୁଡ଼ିଯିବାକୁ ଲାଗିଲା। ସେହି ସମୟରେ ଭଗବାନ ବିଷ୍ଣୁ କୁର୍ମ ବା କଇଁଚ ରୂପ ଧାରଣ କରି ନିଜ ପିଠି ଉପରେ ମନ୍ଦର ପର୍ବତକୁ ଧାରଣ କଲେ। ତାଙ୍କର ସେହି ଅପୂର୍ବ ତ୍ୟାଗ, ସ୍ଥିରତା ଓ ସହନଶୀଳତା ଯୋଗୁଁ ସମୁଦ୍ର ମନ୍ଥନ ସଫଳ ହୋଇଥିଲା ଏବଂ ଅମୃତ ସହ ଅନେକ ଦିବ୍ୟ ରତ୍ନର ଆବିର୍ଭାବ ହୋଇଥିଲା। କୁର୍ମ ଅବତାର ଆମକୁ

ଧୈର୍ଯ୍ୟ, ସ୍ଥିରତା, ସହନଶୀଳତା ଓ କର୍ତ୍ତବ୍ୟ ନିଷ୍ଠାର ମହାନ ଶିକ୍ଷା ପ୍ରଦାନ କରେ। ଜୀବନରେ ଯେତେ ବଡ଼ ସମସ୍ୟା ଆସୁନା କାହିଁକି, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ହରାଇବା ଉଚିତ ନୁହେଁ। ନିରବ ଭାବରେ ନିଜ କର୍ତ୍ତବ୍ୟ ପାଳନ କରି ଆଗକୁ ବଢ଼ିବା ହିଁ କୁର୍ମ ଅବତାରର ପ୍ରକୃତ ବାର୍ତ୍ତା। ରଥଯାତ୍ରା ମଧ୍ୟ ଆମକୁ ସେହି ଶିକ୍ଷା ଦିଏ। ଜୀବନ ମଧ୍ୟ ଏକ ଯାତ୍ରା। ଏହି ଯାତ୍ରାରେ ସଫଳତା ଓ ବିଫଳତା, ସୁଖ ଓ ଦୁଃଖ ଆସିଥାଏ, କିନ୍ତୁ ଧୈର୍ଯ୍ୟ, ପରିଶ୍ରମ ଓ ଈଶ୍ୱରଙ୍କ ପ୍ରତି ଅତୁଟ ବିଶ୍ୱାସ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଏ। ରଥଯାତ୍ରା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ। ପ୍ରତିବର୍ଷ ନୂତନ କାଠରେ 3ଟି ବିଶାଳ ରଥ ନିର୍ମାଣ କରାଯାଏ। ମହାରଣା, ରୂପକାର, ଚିତ୍ରକାର, କମାର, ଦରଜୀ ଓ ଅନେକ ସେବାୟତଙ୍କ ନିଷ୍ଠା ଓ ପରିଶ୍ରମରେ ଏହି ମହାପର୍ବ ସଫଳ ହୋଇଥାଏ। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ପରିଚୟ। ରଥର ଦୌଡ଼ି ଟାଣିବା ପାଇଁ ଯେତେବେଳେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୁଅନ୍ତି, ସେତେବେଳେ ସେଠାରେ କୌଣସି ଭେଦଭାବ ରହିନାହିଁ। ସମସ୍ତେ କେବଳ ଭକ୍ତ, ମହାପ୍ରଭୁଙ୍କ ସନ୍ତାନ। ଏହି ଦୃଶ୍ୟ ଆମକୁ ଏକତା, ସହଯୋଗ ଓ ସାମାଜିକ ସମାନତାର ବାର୍ତ୍ତା ପ୍ରଦାନ କରେ। ହଁ ଶ୍ରୋତା ବନ୍ଧୁ, ଶ୍ରୀଗୁଣ୍ଡିଚା ଯାତ୍ରାର ଏହି ପବିତ୍ର ତୃତୀୟ ଦିବସରେ ଆସନ୍ତୁ କୁର୍ମ ଅବତାରର ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା। ଧୈର୍ଯ୍ୟ, ସହନଶୀଳତା, କର୍ତ୍ତବ୍ୟ ନିଷ୍ଠା, ମାନବିକତା ଓ ପରସ୍ପର ପ୍ରତି ସଦ୍ଭାବ ଆମ ଜୀବନକୁ ସୁନ୍ଦର କରିପାରିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆଧ୍ୟାତ୍ମିକ ଆଲୋକରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଏଇଠି ଶୁଣିନେବା ଗୋଟିଏ ସୁନ୍ଦର ଭଜନ।

ଅପରାଧିକ ନ୍ୟାୟ ଦିବସ ବୋଲି ମଧ୍ୟ କୁହାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥାର ଗୁରୁତ୍ୱ, ମାନବାଧିକାର ସୁରକ୍ଷା, ଆଇନର ଶାସନ ଏବଂ ମାନବତା ବିରୋଧୀ ଜଘନ୍ୟ ଅପରାଧ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଆଇନର ସମ୍ମୁଖରେ ଆଣିବା ସମ୍ପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ନ୍ୟାୟ କେବଳ ଗୋଟିଏ ଦେଶର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ସୀମିତ ନୁହେଁ। ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ଏହା ଏକ ସାର୍ବଜନୀନ ମୂଲ୍ୟବୋଧରେ ପରିଣତ ହୋଇଛି। ଯେତେବେଳେ ଯୁଦ୍ଧ, ଗଣହତ୍ୟା, ମାନବାଧିକାର ଉଲ୍ଲଂଘନ କିମ୍ବା ସାଧାରଣ ନାଗରିକଙ୍କ ଉପରେ ସଂଗଠିତ ଅତ୍ୟାଚାର ଭଳି ଘଟଣା ଘଟେ, ସେତେବେଳେ ସେଗୁଡ଼ିକ କେବଳ ଗୋଟିଏ ଦେଶର ସମସ୍ୟା ହୋଇ ରହେ ନାହିଁ, ବରଂ ସମଗ୍ର ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଯାଏ। ସେହି କାରଣରୁ ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହୋଇଥାଏ। ଏହି ଦିବସର ଇତିହାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1998 ମସିହା ଜୁଲାଇ 17 ତାରିଖରେ ଇଟାଲୀର ରାଜଧାନୀ ରୋମ୍ରେ ଆୟୋଜିତ ଏକ ଐତିହାସିକ ସମ୍ମିଳନୀରେ 120 ଦେଶ ରୋମ୍ ଷ୍ଟାଚ୍ୟୁଟ୍ ନାମକ ଏକ ଆନ୍ତର୍ଜାତିକ ସନ୍ଧିକୁ ଅନୁମୋଦନ କରିଥିଲେ। ଏହି ସନ୍ଧି ଆଧାରରେ ବିଶ୍ୱର ପ୍ରଥମ ସ୍ଥାୟୀ ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ଗଠନର ପଥ ପ୍ରଶସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଆବଶ୍ୟକ ସଂଖ୍ୟକ ଦେଶ ଏହି ସନ୍ଧିକୁ ଅନୁମୋଦନ କରିବା ପରେ 2002 ମସିହା ଜୁଲାଇ 1 ତାରିଖରେ ରୋମ୍ ଷ୍ଟାଚ୍ୟୁଟ୍ କାର୍ଯ୍ୟକାରୀ ହେଲା ଏବଂ ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ବା ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ICC ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡସର ଦି ହେଗ୍ ସହରରେ ଅବସ୍ଥିତ। ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ବିଶ୍ୱର ପ୍ରଥମ ସ୍ଥାୟୀ ନ୍ୟାୟାଳୟ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବତା ବିରୋଧରେ ସଂଗଠିତ ଅତ୍ୟନ୍ତ ଗୁରୁତ୍ୱର ଅପରାଧ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା। ଏହି ନ୍ୟାୟାଳୟ କୌଣସି ଦେଶର ବିଚାର ବ୍ୟବସ୍ଥାର ବିକଳ୍ପ ନୁହେଁ, ବରଂ ଯେତେବେଳେ କୌଣସି ଦେଶ ନିଜେ ଏପରି ଅପରାଧର ନ୍ୟାୟ କରିବାରେ ଅସମର୍ଥ କିମ୍ବା ଅନିଚ୍ଛୁକ ହୁଏ, ସେତେବେଳେ ଏହି ନ୍ୟାୟାଳୟ ହସ୍ତକ୍ଷେପ କରିଥାଏ। ଏହି ନ୍ୟାୟାଳୟର ସ୍ଥାପନା ବିଶ୍ୱ ଇତିହାସରେ ନ୍ୟାୟ ବ୍ୟବସ୍ଥାର ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଏ। ଏହା ପ୍ରମାଣ କରିଛି ଯେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ମାନବତା ବିରୋଧୀ ଅପରାଧ କଲେ ସେମାନେ ଆଇନର ଉର୍ଦ୍ଧ୍ୱରେ ନୁହନ୍ତି। ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ମୁଖ୍ୟତଃ 4 ପ୍ରକାରର ଗୁରୁତ୍ୱର ଅପରାଧର ବିଚାର କରିଥାଏ। ସେଗୁଡ଼ିକ ହେଲା ଗଣହତ୍ୟା ବା ଜେନୋସାଇଡ୍, ମାନବତା ବିରୋଧୀ ଅପରାଧ ବା କ୍ରାଇମ୍ସ ଏଗେନ୍ଷ୍ଟ ହ୍ୟୁମାନିଟି, ଯୁଦ୍ଧ ଅପରାଧ ବା ୱାର୍ କ୍ରାଇମ୍ସ ଏବଂ ଆକ୍ରମଣର ଅପରାଧ ବା କ୍ରାଇମ୍ ଅଫ୍ ଆଗ୍ରେସନ୍। ଏହି 4 ଅପରାଧକୁ ସମଗ୍ର ମାନବଜାତି ବିରୋଧରେ ସବୁଠାରୁ ଗୁରୁତ୍ୱର ଅପରାଧ ଭାବେ ବିବେଚନା କରାଯାଏ। ଗଣହତ୍ୟା ବୋଲି କୁହାଯାଏ ଏପରି କାର୍ଯ୍ୟକୁ ଯାହାର ଉଦ୍ଦେଶ୍ୟ କୌଣସି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଜାତିଗତ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଧ୍ୱଂସ କରିବା। ଇତିହାସରେ ଏପରି ଅନେକ ଘଟଣା ମାନବ ସଭ୍ୟତାକୁ ଗଭୀର କ୍ଷତି ପହଞ୍ଚାଇଛି, ତେଣୁ ଏହାକୁ ଆନ୍ତର୍ଜାତିକ ଆଇନରେ ସର୍ବାଧିକ ଜଘନ୍ୟ ଅପରାଧ ଭାବେ ସ୍ୱୀକୃତି ମିଳିଛି। ମାନବତା ବିରୋଧୀ ଅପରାଧ ମଧ୍ୟରେ ହତ୍ୟା, ଦାସତ୍ୱ, ନିର୍ଯାତନା, ବଳପୂର୍ବକ ନିଖୋଜ କରିଦେବା, ବଳାତ୍କାର, ଜାତିଗତ କିମ୍ବା ଧର୍ମୀୟ ଆଧାରରେ ନିର୍ଯାତନା ଏବଂ ସାଧାରଣ ନାଗରିକଙ୍କ ଉପରେ ବ୍ୟାପକ ତଥା ସୁପରିକଳ୍ପିତ ଆକ୍ରମଣ ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହିପରି ଅପରାଧ ମାନବ ମର୍ଯ୍ୟାଦା ଓ ମୌଳିକ ଅଧିକାର ଉପରେ ଗଭୀର ଆଘାତ ସୃଷ୍ଟି କରେ। ଯୁଦ୍ଧ ଅପରାଧ ଅର୍ଥାତ୍ ସଶସ୍ତ୍ର ସଂଘର୍ଷ ସମୟରେ ଆନ୍ତର୍ଜାତିକ ମାନବିକ ଆଇନର ଗୁରୁତ୍ୱର ଉଲ୍ଲଂଘନ, ଏଥିରେ ସାଧାରଣ ନାଗରିକଙ୍କ ଉପରେ ଇଚ୍ଛାକୃତ ଆକ୍ରମଣ, ହସ୍ପିଟାଲ, ବିଦ୍ୟାଳୟ କିମ୍ବା ମାନବିକ ସେବା କେନ୍ଦ୍ର ଉପରେ ଆକ୍ରମଣ, ଯୁଦ୍ଧବନ୍ଦୀଙ୍କ ପ୍ରତି ଅମାନବୀୟ ବ୍ୟବହାର ଏବଂ ଶିଶୁମାନଙ୍କୁ ବଳପୂର୍ବକ ସୈନିକ ଭାବେ ନିଯୁକ୍ତି କରିବା ଭଳି କାର୍ଯ୍ୟ ସାମିଲ ରହିଛି। ଆକ୍ରମଣର ଅପରାଧ ହେଉଛି ଏପରି କାର୍ଯ୍ୟ ଯେଉଁଥିରେ ଗୋଟିଏ ରାଷ୍ଟ୍ର ଅନ୍ୟ ଏକ ସ୍ୱାଧୀନ ରାଷ୍ଟ୍ରର ସାର୍ବଭୌମତ୍ୱ କିମ୍ବା ଭୂଖଣ୍ଡ ଅଖଣ୍ଡତାକୁ ଉଲ୍ଲଂଘନ କରି ବଳ ପ୍ରୟୋଗ କରିଥାଏ। 2018 ମସିହାରୁ ଏହି ଅପରାଧ ଉପରେ ମଧ୍ୟ ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟର ବିଚାର କ୍ଷମତା କାର୍ଯ୍ୟକାରୀ ହୋଇଛି। ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟର ଏକ ମହତ୍ତ୍ୱପୂର୍ଣ୍ଣ ନୀତି ହେଉଛି ପରିପୂରକତାର ସିଦ୍ଧାନ୍ତ ବା ପ୍ରିନ୍ସିପଲ୍ ଅଫ୍ କମ୍ପ୍ଲିମେଣ୍ଟାରିଟି। ଏହାର ଅର୍ଥ ହେଉଛି ଏହି ନ୍ୟାୟାଳୟ କୌଣସି ଦେଶର ଆଭ୍ୟନ୍ତରୀଣ ନ୍ୟାୟ ବ୍ୟବସ୍ଥାକୁ ପ୍ରତିସ୍ଥାପିତ କରେ ନାହିଁ। ଯଦି କୌଣସି ଦେଶ ନିଜ ଆଇନ ଅନୁଯାୟୀ ଏପରି ଅପରାଧର ନିରପେକ୍ଷ ତଦନ୍ତ ଓ ବିଚାର କରିବାରେ ସକ୍ଷମ

ଏବଂ ଇଚ୍ଛୁକ ଥାଏ ତେବେ ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ହସ୍ତକ୍ଷେପ କରେ ନାହିଁ, କିନ୍ତୁ ଯେତେବେଳେ ଜାତୀୟ ନ୍ୟାୟ ବ୍ୟବସ୍ଥା ବିଫଳ ହୁଏ କିମ୍ବା ନ୍ୟାୟ ପ୍ରଦାନରେ ଅସମର୍ଥ ହୁଏ ସେତେବେଳେ ଏହି ନ୍ୟାୟାଳୟ ନିଜ ଅଧିକାର ପ୍ରୟୋଗ କରିଥାଏ। ଆନ୍ତର୍ଜାତିକ ନ୍ୟାୟର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଦଣ୍ଡହୀନତାର ଅବସାନ, ଅର୍ଥାତ୍ ଏପରି ଗୁରୁତ୍ୱର ଅପରାଧ କରି କେହି ଯେପରି ଦଣ୍ଡରୁ ରକ୍ଷା ପାଇ ନ ପାରନ୍ତି। ଏହି ନୀତି ବିଶ୍ୱ ସମୁଦାୟକୁ ଏହି ବାର୍ତ୍ତା ଦେଇଥାଏ ଯେ ନ୍ୟାୟ ବିଳମ୍ବିତ ହୋଇପାରେ, କିନ୍ତୁ ତାହାକୁ ଅସ୍ୱୀକାର କରାଯିବା ଉଚିତ ନୁହେଁ। ଏହି ନ୍ୟାୟ ବ୍ୟବସ୍ଥା ପୀଡ଼ିତମାନଙ୍କର ଅଧିକାରକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥାଏ। ଦୀର୍ଘ ଦିନ ଧରି ସଂଘର୍ଷ, ହିଂସା କିମ୍ବା ନିର୍ଯାତନାର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ନ୍ୟାୟ କେବଳ ଅପରାଧୀଙ୍କୁ ଦଣ୍ଡ ଦେବାରେ ସୀମିତ ନୁହେଁ, ବରଂ ସେମାନଙ୍କର ସମ୍ମାନ, ଅଧିକାର ଓ ଆତ୍ମବିଶ୍ୱାସର ପୁନଃ ପ୍ରତିଷ୍ଠା ସହିତ ମଧ୍ୟ ଜଡ଼ିତ। ସେହି କାରଣରୁ ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥା ପୀଡ଼ିତଙ୍କ ସ୍ୱରକୁ ମଧ୍ୟ ସମାନ ଗୁରୁତ୍ୱ ପ୍ରଦାନ କରିଥାଏ। ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ମିଳିତ ଜାତିସଂଘ ବା ୟୁନାଇଟେଡ୍ ନେସନ୍ସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ମାନବାଧିକାରର ସୁରକ୍ଷା, ଆନ୍ତର୍ଜାତିକ ମାନବିକ ଆଇନର ପାଳନ, ଶାନ୍ତି ପ୍ରତିଷ୍ଠା ଏବଂ ଗୁରୁତ୍ୱର ଅପରାଧ ପାଇଁ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଜାତିସଂଘ ବିଭିନ୍ନ ସମୟରେ ଅନେକ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ଆନ୍ତର୍ଜାତିକ ସନ୍ଧି, ମାନବାଧିକାର ସମ୍ମିଳନୀ ଏବଂ ମାନବିକ ଆଇନ ମାଧ୍ୟମରେ ଏକ ନ୍ୟାୟଭିତ୍ତିକ ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ତେବେ ଆନ୍ତର୍ଜାତିକ ନ୍ୟାୟ ପ୍ରତିଷ୍ଠାର ପଥ ସବୁବେଳେ ସହଜ ନୁହେଁ। ଚାଲୁଥିବା ସଶସ୍ତ୍ର ସଂଘର୍ଷ, ରାଜନୈତିକ ମତଭେଦ, ଦେଶଗୁଡ଼ିକର ଅସହଯୋଗ, ଅପରାଧ ସମ୍ବନ୍ଧୀୟ ପ୍ରମାଣ ସଂଗ୍ରହରେ ଜଟିଳତା, ଅଭିଯୁକ୍ତଙ୍କୁ ଗିରଫ କରିବାର ବିଳମ୍ବ ଏବଂ ନ୍ୟାୟାଳୟର ରାୟ କାର୍ଯ୍ୟକାରୀ କରିବାରେ ଅସୁବିଧା ଭଳି ଅନେକ ଚ୍ୟାଲେଞ୍ଜ ଆଜି ମଧ୍ୟ ରହିଛି। ତଥାପି ଏହି ସମସ୍ୟା ସତ୍ତ୍ୱେ ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥା ବିଶ୍ୱରେ ଆଇନର ଶାସନ ଓ ମାନବାଧିକାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛି। ଭାରତ ରୋମ୍ ଷ୍ଟାଚ୍ୟୁଟ୍ ଉପରେ ସ୍ୱାକ୍ଷର କିମ୍ବା ଅନୁମୋଦନ କରିନାହିଁ, ତେଣୁ ଭାରତ ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟର ସଦସ୍ୟ ରାଷ୍ଟ୍ର ନୁହେଁ। ତଥାପି ଭାରତ ସର୍ବଦା ଆନ୍ତର୍ଜାତିକ ଆଇନ, ମାନବାଧିକାର ସମ୍ମାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ଆଇନର ଶାସନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ଭାରତର ସମ୍ବିଧାନ ମଧ୍ୟ ନ୍ୟାୟ, ସମାନତା ଏବଂ ମାନବ ମର୍ଯ୍ୟାଦାକୁ ସର୍ବୋଚ୍ଚ ସ୍ଥାନ ଦେଇଛି। ବର୍ତ୍ତମାନ ସମୟରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ, ସଶସ୍ତ୍ର ସଂଘର୍ଷ, ଶରଣାର୍ଥୀ ସଙ୍କଟ ଏବଂ ମାନବାଧିକାର ଉଲ୍ଲଂଘନ ଭଳି ଘଟଣା ଆମକୁ ପୁଣି ଥରେ ଏହା ସ୍ମରଣ କରାଉଛି ଯେ ସ୍ଥାୟୀ ଶାନ୍ତି ପାଇଁ ନ୍ୟାୟ ଅପରିହାର୍ଯ୍ୟ। ଯେଉଁଠାରେ ନ୍ୟାୟ ନାହିଁ ସେଠାରେ ଅସମାନତା, ଅସନ୍ତୋଷ ଏବଂ ସଂଘର୍ଷ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ। ତେଣୁ ନ୍ୟାୟ କେବଳ ଅପରାଧର ଦଣ୍ଡ ବିଧାନ ନୁହେଁ, ଏହା ଶାନ୍ତି, ସୁରକ୍ଷା ଓ ସୁସ୍ଥିର ବିକାଶର ଏକ ମୌଳିକ ଆଧାର। ଏହି ଦିବସ ଯୁବପିଢ଼ିଙ୍କ ପାଇଁ ମଧ୍ୟ ଏକ ପ୍ରେରଣା। ଆନ୍ତର୍ଜାତିକ ଆଇନ, ମାନବାଧିକାର ଏବଂ ବିଶ୍ୱ ନାଗରିକତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲେ ଭବିଷ୍ୟତରେ ଅଧିକ ଦାୟିତ୍ୱବାନ, ନ୍ୟାୟପରାୟଣ ଏବଂ ଶାନ୍ତିପ୍ରିୟ ସମାଜ ଗଠନ ସମ୍ଭବ ହେବ। ଆନ୍ତର୍ଜାତିକ ନ୍ୟାୟ କେବଳ ନ୍ୟାୟାଳୟ, ବିଚାରପତି କିମ୍ବା ଆଇନଜୀବୀଙ୍କ ଦାୟିତ୍ୱ ନୁହେଁ। ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ମାନବାଧିକାରକୁ ସମ୍ମାନ ଦେବା, ହିଂସା ଓ ଭେଦଭାବକୁ ପ୍ରତ୍ୟାଖ୍ୟାନ କରିବା, ଆଇନକୁ ସମ୍ମାନ କରିବା ଏବଂ ନ୍ୟାୟ, ସମାନତା ଓ ସହାନୁଭୂତିର ମୂଲ୍ୟବୋଧକୁ ନିଜ ଜୀବନରେ ପାଳନ କରିବା, କାରଣ ଏହି ମୂଲ୍ୟବୋଧଗୁଡ଼ିକ ହିଁ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ସଭ୍ୟ ସମାଜର ମୂଳଦୁଆ। ବିଶ୍ୱ ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ନ୍ୟାୟ, ମାନବିକତା, ସମାନତା ଓ ଆଇନର ଶାସନ ପ୍ରତି ଆମର ଅଙ୍ଗୀକାରକୁ ଆହୁରି ସୁଦୃଢ଼ କରିବା। ଏହି ନ୍ୟାୟପୂର୍ଣ୍ଣ ବିଶ୍ୱ ହିଁ ଏକ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ବିଶ୍ୱର ଭିତ୍ତିସ୍ତମ୍ଭ। ନ୍ୟାୟର ବିଜୟରେ ହିଁ ମାନବତାର ପ୍ରକୃତ ବିଜୟ ନିହିତ।

ଶ୍ରୋତାବନ୍ଧୁ, ଏବେ ସମୟ ହୋଇଛି ଆପଣମାନଙ୍କ ପାଇଁ କିଛି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ନେଇ ଆସିବାର। ଯେଉଁ ଶ୍ରୋତାବନ୍ଧୁମାନେ ଚାକିରିର ସୁଯୋଗ ଖୋଜୁଛନ୍ତି ସେମାନଙ୍କ ପାଇଁ ଏହି ସୂଚନା ନିଶ୍ଚୟ ଉପଯୋଗୀ ହେବ। ତେବେ ଆସନ୍ତୁ ଶୁଣିବା ଆଜିର ନିଯୁକ୍ତି ସମ୍ବାଦ। ବନ୍ୟଜୀବ ଜୀବବିଜ୍ଞାନୀଙ୍କ ନିଯୁକ୍ତି ମ୍ୟାଙ୍ଗ୍ରୋଭ୍ ବନ ବିଭାଗ ରାଜନଗର। ମ୍ୟାଙ୍ଗ୍ରୋଭ୍ ବନ ବିଭାଗ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆମନ୍ତ୍ରଣ କରାଯାଇଛି। ଆବେଦନ ଫର୍ମ ସହିତ ବିସ୍ତୃତ ନିୟମ ଏବଂ ସର୍ତ୍ତାବଳୀ ୱେବସାଇଟ୍ ହେଉଛି https://wildlife.odisha.government/intrender କିମ୍ବା www.odishaforest.in ରେ ଚଳିତ ମାସ ତାରିଖ 1/2026ରୁ ଚଳିତ ମାସ ତାରିଖ 20/2026 ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କର ଜୀବନ ସାରଣୀ ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଆଗ୍ରହ ପ୍ରକାଶନ ଇଓଆଇ, ରାଜନଗରର ଡିଏଫ୍ଓ, ମ୍ୟାଙ୍ଗ୍ରୋଭ୍ ବନ ବିଭାଗ, ରାଜନଗରର ମେଲ୍ ଆଇଡିକୁ ପଠାଇବାକୁ ଅନୁରୋଧ କରାଯାଉଛି। କର୍ତ୍ତୃପକ୍ଷ କୌଣସି କାରଣ ନ ଦର୍ଶାଇ ନିଯୁକ୍ତି ବାତିଲ କରିବାର ଅଧିକାର ସଂରକ୍ଷଣ କରନ୍ତି। ପ୍ରାର୍ଥୀମାନେ ଏହି ସମସ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଇମେଲ୍ ଆଇଡି ବା ପଞ୍ଜୀକୃତ ପୋଷ୍ଟ ବା ସ୍ପିଡ୍ ପୋଷ୍ଟ ଦ୍ୱାରା କୋରିୟର ଦ୍ୱାରା 20 July 2026 5:00 କିମ୍ବା ତା ପୂର୍ବରୁ ଏହି କାର୍ଯ୍ୟାଳୟକୁ ପଠାଇବାକୁ ପଡ଼ିବ। ସାକ୍ଷାତକାରର ଆସ୍ଥାଭାଜନ ତାରିଖ, ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଇମେଲ୍ ବା ଯୋଗାଯୋଗ ନମ୍ବର ମାଧ୍ୟମରେ ସୂଚିତ କରାଯିବ। ଇମେଲ୍ ଆଇଡି dfo.rajnagarwl@odisha.government.in ବା dfo.rajnagarl990@gmail.com ପୋଷ୍ଟ କୋରିୟର ଡିଭିଜନାଲ ଫରେଷ୍ଟ ଅଫିସର ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ ଡିଭିଜନ କାର୍ଯ୍ୟାଳୟ ରାଜନଗର @ସାନବାଡ଼ା ଗୋପାଳପୁର ପୋଷ୍ଟ ରାଜନଗର ଜିଲ୍ଲା କେନ୍ଦ୍ରାପଡ଼ା ଓଡ଼ିଶା ପିନ୍ 7542225 ଡିଭିଜନାଲ ଫରେଷ୍ଟ ଅଫିସର ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ ଡିଭିଜନ ରାଜନଗରରେ ପଠାଇ ପାରିବେ। ଶ୍ରୋତାବନ୍ଧୁ, ଦ୍ୱିତୀୟ ନିଯୁକ୍ତିଟି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅମୃତ ବିହାର ସମ୍ବଲପୁର ଓଡ଼ିଶା ଦ୍ୱାରା ଜାରି କରାଯାଇଛି। ଏହା ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ୱାକ୍ ଇନ୍ ଇଣ୍ଟରଭ୍ୟୁର ସୂଚନା। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଶା ସେଣ୍ଟର ଫର୍ ଗ୍ୟାରିଆଟ୍ରିକ୍ସ ଆଣ୍ଡ ଗ୍ୟାରେଣ୍ଟୋଲୋଜି OCGG OHEPEE ଅଧୀନରେ ଟେକ୍ନିକାଲ ଆସିଷ୍ଟାଣ୍ଟର 3 ପଦ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଉଛି। ଆଗ୍ରହୀ ପ୍ରାର୍ଥୀମାନେ ସଠିକ୍ ଭାବେ ପୂରଣ କରାଯାଇଥିବା ଆବେଦନପତ୍ର ଏବଂ ଆବଶ୍ୟକ ସମର୍ଥନକାରୀ ଦଲିଲ ପତ୍ର ସହିତ ୱାକ୍ ଇନ୍ ଇଣ୍ଟରଭ୍ୟୁରେ ଉପସ୍ଥିତ ହେବାକୁ ପଡ଼ିବ। ସାକ୍ଷାତକାରର ତାରିଖ ଓ ସମୟ ହେଉଛି ଚଳିତ ମାସ 20 ତାରିଖ ସକାଳ 10:00। ସ୍ଥାନ ହେଉଛି ସ୍କୁଲ ଅଫ୍

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀ ପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 କୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ NATS ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ଅବିରେ 248 ମିଟର ତଥା 1206 କିଲୋହର୍ଜ, FM ରେ 100.3 MHz ଏବଂ News on AIR ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ତ ରିଲିକରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣୁଅଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଅର୍ଥାମନି ଓ ପାଗୁ ସାନ୍ତା। କନ୍ୟା ମାଗଣୀ ପୂର୍ବରୁ ଧାଙ୍ଗଡ଼ାମାନେ ଧାଙ୍ଗଡ଼ି ଘରକୁ ଯାଆନ୍ତି। ଧାଙ୍ଗଡ଼ିମାନେ ଧାଙ୍ଗଡ଼ାମାନଙ୍କୁ ପଚାରିଥାନ୍ତି, ତମେ ବିବାହିଛ କି? ଧାଙ୍ଗଡ଼ାମାନେ ମନା କରନ୍ତି। ଆସନ୍ତୁ ଟେକ୍ରିଆକନ୍ଧ ସମ୍ପ୍ରଦାୟର ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଗାଇଥିବା ଏହି ଗୀତଟି ଶୁଣିବା।

0: ଧାଙ୍ଗଡ଼ା ଧାଙ୍ଗଡ଼ିଙ୍କ ଦେଖା ସାକ୍ଷାତ ସରିଲା ପରେ ମାଗୁଣୀ କାମଟି ହୁଏ। ଏହି ସମୟରେ ଧାଙ୍ଗଡ଼ି ଘରକୁ ଧାଙ୍ଗଡ଼ା ଘରର ମାଲାକାରିଆ ବା ଯୋଗସୂତ୍ରକାରୀ କେତେ ଲୋକଙ୍କୁ ନେଇ ଧାଙ୍ଗଡ଼ି ଘରକୁ ଯାଇଥାଏ। ଏ ହେଲା ସେହି ସମୟର ଗୀତ।
1: ଆରେ ଲୋ ଏ କେଲି ରେ କିଆ ସମାନ ହେଲା।

ଆଦିବାସୀ କୀର୍ତ୍ତିକ୍ରମରେ ଶୁଣୁଥିଲେ ଟକରିଆ କନ୍ଧ ଗୀତ, ପରିବେଷଣ କଲେ ରାଧାମଣି ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30 ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା। ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ

0: ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି ବଟା ପାଇଁ ସ୍ଥାନ ଦିଆଯାଇଛି।
1: ଆଜ ପୁରେ ଦେଶ ରେଲୱେ ଷ୍ଟେସନ କାୟାକଳ୍ପ କିଆ ଯା ରହା ହେ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଯା ରହା ହେ। और इनमें से कई स्टेशन पर काम पूरा हो चुका। आज ऐसे ही 75 स्टेशन का लोकार्पण किया गया है। वाकई हमारा देश विकसित राष्ट्र बनने की ओर बढ़ रहा है।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରେସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ମାନସୀ ନିମ୍ବାଲ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଲକ୍ଷ୍ୟପତି ଦିଦି, ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ସି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର 6ଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧ

0: ସୁସ୍ଥତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାମୁକାର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2:00 ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6:00 ରଥଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହରକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରଥଯାତ୍ରାର ଦୁଇ ନମ୍ବର ଦିନେ ଆଜି ଶରଧାବାଲିନ ପହଞ୍ଚିଲା ତିନି ରଥ। ଆଇବା କାଲି ହେବା ଆଡ଼ପ ମଣ୍ଡପ ବିଜିନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଟି ଓଡ଼ିଶାର ସାତଟା ସହିତ ଦେଶର ପଞ୍ଚସ୍ତରଟା ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ସିଜିମାନଙ୍କ ତରଫ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବରକସ କରିବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। ଆର୍ ଲଘୁଚାପର ପ୍ରଭାବତେ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଉ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ବେଲବୁଡ଼ା ତକ୍ ଶ୍ରୀଗୁଣ୍ଡିଚା ମନ୍ଦିର ପାଶେ ଶ୍ରଦ୍ଧାବାଲିନ ପହଞ୍ଚି ସାରିଛି। ଗଲାକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚି ନାଇପାରିଥିବାନୁ ଆଜି ସକାଳ 9:30 ଫେର୍ ଘାଏ ରଥଘିଚା ମୁଲିଥିଲା। ଆଜି ଦୁଇ ନମ୍ବର ଦିନେ ଲାଖ ଲାଖ ଶ୍ରଦ୍ଧାଳୁମାନଙ୍କ ଭିତରେ ରଥଘିଚା କାମ କରାଯାଇଥିଲା। ଘଣ୍ଟ ଘଣ୍ଟା ହରିବୋଲ, ହୁଲହୁଲି ଆଉ ଜୟ ଜଗନ୍ନାଥ ଧୁନ୍ତି ସାରା ବଡ଼ଦାଣ୍ଡ ଉଛଲି ପଡ଼ୁଛି। ଆଜି ରଥ ଉପରେ ମହାପୁରୁମାନେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ। ଆଇବାକାଲି ମହାପୁରୁମାନଙ୍କର ଆଡ଼ପ ବିଜିନୀତି କରାଯିବା। ରଥଘିଚା ସହିତ ରଥଯାତ୍ରାର ସବୁ ନୀତିକାନ୍ତି ସୁରୁଖୁରୁତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାଟି ଫେରଘାଏ ବିକଶିତ ହୋଇଥିବା ଦେଶେ 75 ରେଳ ଷ୍ଟେସନକେ ଲୋକାର୍ପଣ କରିଛନ୍। ଇତାର ଭିତରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଲଚେର, ବାରିପଦା, ବିମଲଗଡ଼ ଆଉ ପାଲ୍ଲାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନକେ ବିକଶିତ କରିବାର ଲାଗି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଷ୍ଟେସନମାନଙ୍କର ଉଦ୍ଘାଟନ କରିଛନ୍। ଯାତ୍ରୀମାନଙ୍କର ସୁବିଧା ଲାଗି ନୂଆ ଷ୍ଟେସନ ଭବନ ତିଆରି ସହିତ ଗାଡ଼ି ଚଳାଚଳ ନିୟନ୍ତ୍ରଣ ଲାଗି ପ୍ରବେଶ ପଥକେ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ଲାଗି ପ୍ଲାଟଫର୍ମମାନଙ୍କେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷାଗୃହ, ସ୍ୱଚ୍ଛ ଶୌଚାଳୟ ଆଉ ଡିଜିଟାଲ ଯାତ୍ରୀ ସୂଚନା ଫଲକ ଲଗାଯାଇଛି। ଫି ଷ୍ଟେସନର ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଆଉ ଆଦିବାସୀ କଲାକେ ଠାନ୍ ଦିଆଯାଇଛି। ଏହି 7 ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶଟି ମାଇଲଖୁଣ୍ଟା ହେବା ବୋଲି ପୂର୍ବତଟ ରେଳପଥ ତରଫରୁ କୁହାଯାଇଛି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ସମ୍ବଲପୁରୀ ହସ୍ତତନ୍ତ ଆଉ ରାଜକୀୟ ଐତିହ୍ୟନୁ ମୂଲ କରିକି ଖଣି ଇଲାକା ଆଉ ସମୃଦ୍ଧ ସାଂସ୍କୃତିକ ପରମ୍ପରା ତକ୍ ଏହି ପୁନର୍ବିକଶିତ ଷ୍ଟେସନ ସବୁ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକେ ଗୌରବାନ୍ୱିତ କରୁଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ଭିତରେ ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍। ଏ ଟ୍ରେନ୍ ରେଳବାଇ କ୍ଷେତ୍ରଟି ସ୍ୱଚ୍ଛ ଆଉ ସ୍ଥାୟୀ ଗତିଶୀଳତା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ଆଏ। ସ୍ୱଦେଶୀ ଜ୍ଞାନକୌଶଳଟି ଏହି ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ବିକାଶ କରାଯାଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ଗଲା 12 ଭିତରେ ଭାରତୀୟ ରେଳବାଇ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକେ ବରକସ କରିଛି। ଏକବିଂଶ ଶତାବ୍ଦୀର ରେଲ ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟାଟି ପରିଚାଳିତ ହେବା ବୋଲି ଶ୍ରୀ ମୋଦି କହିଛନ୍।
1: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବାର ରବିବାର ଦିନ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକଟି ସରକାର ସଂସଦର ଦୁଇ ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବି। ଏ ମାସ 20 ସଂସଦର ମୌସୁମୀ ଅଧିବେଶନ ମୁଲେଇକରି 13 ତକ୍ ଚାଲବା। ଏ ଅଧିବେଶନ ସମିଆତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତ ମଞ୍ଜୁରୀ ଦିଆଯିବାର ସମ୍ଭାବନା ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ତରଫରୁ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବରକସ କରବାର ଆଉ ସେମାନଙ୍କର ଜୀବିକାତି ସ୍ଥାୟୀ ଉନ୍ନତି ଆଣବାର ଲକ୍ଷ୍ୟଟି ଆଜି ଭୁବନେଶ୍ୱରର ମିଶନ ଶକ୍ତି ବିଭାଗ ଆଉ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ମିଶନ ଶକ୍ତି ବିଭାଗର କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲଙ୍କର ଉପସ୍ଥିତିଟି ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀମତୀ ନିମ୍ବାଲ କହିଛନ୍, ଏହାଦେର ସମିଆର ଜଳବାୟୁ ପରିବର୍ତ୍ତନର ଆହ୍ୱାନକେ ସାମ୍ନା କରବାର ଲାଗି ମହିଳା ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି

ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ. ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି. କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ. ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ବ୍ଲକ୍ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର

0: ଏବଂ କ୍ରିଟିକାଲ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସମେତ ମୋଟ 75ଟି ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ସାଥିଓ, ବିକାଶ କାର୍ଯ୍ୟକୁ ଗତି ଦେତେ ହୁଏ ଅବ ୟହାଁ ଜଳନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଇ ହୈ। ଆଜ ଅମୃତସର ସେ କାଶୀ କେ ବିଚ ରେଲ ସେବା ବି ଶୁରୁ ହୁଇ ହୈ। ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ ଆସାନ ହୋ ଜାଏଗା।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି, ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। क्रीडा क्षेत्र

କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆଜି ସିରିଆ

0: କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ଆଇଆର୍ଜିସି ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନର ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ ଆଇଆର୍ଜିସି ଏକ ବିବୃତ୍ତିରେ କହିଛି, ଅପରେସନ୍ ନସ୍ର 2ର ଏକାଦଶ, ଦ୍ୱାଦଶ ଏବଂ ତ୍ରୟୋଦଶ ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ୱେଶାଲ୍ ଅପରେସନ୍ କମାଣ୍ଡ ସେଣ୍ଟର ଉପରେ ଇରାନ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ ଆଇଆର୍ଜିସିର ଜନସମ୍ପର୍କ ବିଭାଗ କହିଛି, ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ୍ର ଗୋଦାମ, ଦୁଇଟି ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ରୁ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଚୁ ଦେବୀ ହାରିବାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ ସାମିଲ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା एक पेड मां के नाम अभियान छंचन डुंगुरी ठारे पालित हो जाइछि। जिला वनखंड अधिकारी अजित बिसिंग को परिचालन रे अनुष्ठित ई जिला स्तरीय वन महोत्सव रे अतिथि भाबे परिवेशविद गोरेखनाथ साहू जोगदे जंगल और परिवेशर सुरक्षा सह अधिकरु अधिक वृक्षारोपण उपरे गुरुत्वारोप करथिले। एहि अवसर रे नूतन ग्राम्य जंगल सृष्टि सह वृक्षारोपण क्षेत्र रे सुवर्णपुर जिल्ला रे उल्लेखनीय कार्य करथिबा लमतुल ओ बहु

0: ବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
1: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏଇ ବର୍ଷ ଆମର ପାଖାପାଖି ଆମେ 3,00,000 ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 60% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏଇ ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏଇ ବର୍ଷ ଆମେ ଏକ ପେଡ୍ ମାନ୍ କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମ ସଫଳ ମଣ୍ଡିତ କରନ୍ତୁ।
0: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ, ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ, ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
2: 10 ବର୍ଷ ହେଲାନ ଏ ମଦ କେନ୍ତା କି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ ଦୁଇ ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍, ଚିଲ୍ ଟୁଡେ ବେଲ୍ ନିଏ ହୁଏ। ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍, ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ୍ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
0: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ୍ହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବା ବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ରିଲିକରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏ ବିଜ୍ଞାପନ ପରେ।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଗ୍ରୋମର ଅଠେଇଶ ଅଠେଇଶ ଶୂନ ବସ୍ତାରେ ମଧ୍ୟ ଗ୍ରୋମର କୋଡିଏ କୋଡିଏ ଶୂନ ଭର୍ତ୍ତି କରିକି ମଧ୍ୟ ବିକ୍ରି କରିଦିଅନ୍ତି ଅଠେଇଶ ଅଠେଇଶ ଶୂନ ଭାବରେ
1: ଅବିକଳ ଦେଖିବାକୁ
0: ଅବିକଳ ଦେଖିବାକୁ ପ୍ରାୟ ଠିକ କିନ୍ତୁ ତାର ଗୁଣ ଯଦି କିଏ ଯଦି ଜାଣିଥିବ ତାହେଲେ ସେଟାକୁ ଧରିଦେଇ ପାରିବ ନହେଲେ ସେଟା ଅସୁବିଧା ହୁଏ ଏହି ପ୍ରକାର ଅପମିଶ୍ରଣ କରିଥାନ୍ତି ତା ଛଡା ବେଳେବେଳେ ସାର ମଧ୍ୟ ବଜାରରେ ମିଳିନଥାଏ ସେତେବେଳେ ଏହି ପ୍ରକାର ଅପମିଶ୍ରଣ ଜିନିଷ ବିକ୍ରି କରି ସେମାନେ ଲାଭ ଉଠାଇବାକୁ ଚେଷ୍ଟା କରନ୍ତି
1: ଆଜ୍ଞା
0: ଦେଖନ୍ତୁ ଆପଣଙ୍କର ବିଭିନ୍ନ ସାରରେ ବିଭିନ୍ନ ପ୍ରକାର ଜିନିଷ ମିଶିଥାଏ ଯେମିତି ଆପଣଙ୍କର ୟୁରିଆ ସାରରେ ବଡ଼ ଦାନା ଲୁଣକୁ ଟିକେ ଇଏ କରିକି ମଧ୍ୟ ମିଶାନ୍ତି ଗୁଣ୍ଡ ଗୁଣ୍ଡ କରିକି ମିଶାନ୍ତି
1: ଚିନି ଭଳି ଦେଖିବା ପାଇଁ
0: ଚିନି ଭଳି ଦେଖିବା ପାଇଁ କିନ୍ତୁ ୟୁରିଆ ସାର ଆପଣଙ୍କର ସବସିଡିଟା ଅଧିକା କିନ୍ତୁ ୟୁରିଆ ସାରଟାରେ ଯଦି ଆପଣଙ୍କର ଧଳା ପଟାସଟା ଟିକେ କମ୍ ଦାମ ନୁହଁ ମାନେ ସେମ୍ ଦାମ କିନ୍ତୁ ପଟାସ ସାଙ୍ଗରେ କିନ୍ତୁ ସେଇଟା ୟୁରିଆ ସାର ଠାରୁ କମ୍ ଦାମ ତେଣୁ ତାକୁ ସେଇଥିରେ ମିଶେଇକି ମଧ୍ୟ ସେମାନେ ବିକ୍ରି କରିଥାନ୍ତି
1: ତା ଓଜନ ପରିମାଣ
0: ବଢିଯିବ ଆପଣଙ୍କର କିଛି ୟୁରିଆ ସାରକୁ ଅଲଗାରେ ଇଏ କରିଦେବେ ସେଇ ପ୍ରକାର କରନ୍ତି ତାପରେ ଡିଏଫି ସାର ଆପଣଙ୍କର ମାଟି ଗୁଳା ମଧ୍ୟ ମିଶେଇଥାନ୍ତି କିମ୍ବା ଦାନାଦାର ସୁପର ଫସ୍ଫେଟ୍ ଯୋଉଟା ମଧ୍ୟ ଟିକେ ଦେଖିବାକୁ ଡିଏପି ଭଳିଆ ତାକୁ ମଧ୍ୟ ମିଶେଇଥାନ୍ତି କିମ୍ବା ଖାଲି ରକ୍ ଫସ୍ଫେଟ୍ କୋଉଠୁ ଯଦି ପାଇଲେ ରକ୍ ଫସ୍ଫେଟ୍ ଟିକେ ଗୁଣ୍ଡ ଇଏ କରିକି ତାକୁ ମିଶେଇ ଦିଅନ୍ତି ସେଇ ଟାଇପ୍ର ହୁଏ ସେମିତି ଆପଣଙ୍କର ସିଙ୍ଗଲ ସୁପର ଫସ୍ଫେଟ୍ ଯୋଉଟା ଗୁଣ୍ଡ ଥାଏ ଏସ୍ଏସ୍ପି ଆମେ ଯୋଉଟା କହୁ ସେଥିରେ ଆପଣଙ୍କର ପାଉଁଶ କିମ୍ବା ଜିପ୍ସମ ଏଗୁଡ଼ାକ ମଧ୍ୟ ମିଶେଇଥାନ୍ତି ଜିପ୍ସମଟା ହେଉଛି ଗୋଟେ ଅଦରକାରୀ ବସ୍ତୁ କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ଆମେ ମାଟିର ଗୁଣବତ୍ତା ପାଇଁ ବେଳେବେଳେ ତାକୁ ପ୍ରୟୋଗ କରିଥାଉ କିନ୍ତୁ ଜିପ୍ସମର ଦାମ କିଛି ନାହିଁ କହିଲେ ଚଳେ ତେଣୁ ସେଇଟାକୁ ମଧ୍ୟ ମିଶେଇଥାନ୍ତି ସେମିତି ଆପଣଙ୍କର ବର୍ତ୍ତମାନ ଆମର ରାଉରକେଲାର ଯୋଉ କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍ ବା ସୋନା ସାର ବନ୍ଦ ହୋଇଗଲାଣି କିନ୍ତୁ ବାହାରୁ ମଧ୍ୟ ବେଳେବେଳେ ଆସେ କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍ର ଦାମ ହେଉଛି ଅଧିକା ସେଥିରେ ମଧ୍ୟ ଜିପ୍ସମ ମିଶେଇଥାନ୍ତି
1: ଆଜ୍ଞା
0: ତା ଛଡା ଆପଣଙ୍କର ପଟାସ ସାର ଯେହେତୁ ପଟାସ ସାରଟା ବାହାର ଦେଶରୁ ଆମଦାନୀ ହେଉଛି ସେଥିରେ ବାଲି ଓ ଲୁଣ ମଧ୍ୟ ମିଶେଇଥାନ୍ତି
1: ଆଚ୍ଛା
0: ତାପରେ ଏନ୍ପିକେ ଯୌଗିକ ସାର ଯେମିତି ଆପଣ କହିଲେ ଅଠେଇଶ ଅଠେଇଶ ଶୂନ ସେଥିରେ ଆପଣଙ୍କର କୋଡିଏ କୋଡିଏ ଶୂନ ମିଶେଇଲେ କିମ୍ବା ଡିଏପି ସାରରେ ଆପଣଙ୍କର ଦାନାଦାର ସୁପର ଫସ୍ଫେଟ୍ ରକ୍ ଫସ୍ଫେଟ୍ ଏଇ ପ୍ରକାର ଯୋଉଗୁଡ଼ାକ କମ୍ ଦାମ ଜିନିଷ ଗୁଡାକ ମିଶାନ୍ତି ସେମିତି ଜିଙ୍କ ଫସ୍ଫେଟ୍ ହେଉଛି ଗୋଟିଏ ମାନେ ଆପଣଙ୍କର ଅଣୁସାର
1: ଆଜ୍ଞା
0: ଜିଙ୍କ ସଲଫେଟ୍ରେ ଆପଣଙ୍କର ମାଗ୍ନେସିୟମ ସଲଫେଟ୍ଟାକୁ ମିଶାନ୍ତି ତେଣୁ ସେଇଗୁଡ଼ାକ ଏଇ ପ୍ରକାର ଅପମିଶ୍ରଣ ହୋଇଥାଏ
1: ଆଚ୍ଛା ଏସବୁ କାହିଁକି ମିଶାନ୍ତି ଆପଣଙ୍କ ଓଜନ ବଢିବା ପାଇଁ ନା ଆପଣଙ୍କ ତାର କାର୍ଯ୍ୟଦକ୍ଷତା ଆହୁରି ବଢିବ ନା
0: କାର୍ଯ୍ୟଦକ୍ଷତା ତ କିଛି ବଢିବନି ସେମାନଙ୍କର ଓଜନ ବଢିବ ଏବଂ କିଛି ମାତ୍ରାରେ ଆପଣ ଗୋଟେ ବସ୍ତା ୟୁରିଆରେ ଯଦି ଅଳ୍ପ କିଛି ଅନ୍ୟ ଆଣିକି ମିଶେଇ ଦେଲେ ଆପଣଙ୍କର ସେଇ ଦାମ ସେମାନେ ଅଧିକା ପାଇଯିବେ ଅନ୍ୟ ଆଡେ ଓଜନଟା ଯେହେତୁ ବଢିଗଲା ତେଣୁ ଆପଣଙ୍କର ସେଇଟାକୁ ସେମାନେ ଇଏ କରିଥାନ୍ତି ସେଇ ପ୍ରକାରର ଆପଣଙ୍କର ବିଭିନ୍ନ ପ୍ରକାର ଲାଭ ପାଇବା ପାଇଁ ସେମାନେ ସେଇଟାକୁ କରିଥାନ୍ତି
1: ତାମାନେ ଅବିକଳ ଦେଖାଯାଉ
0: ଅବିକଳ ଦେଖାଯାଉ
1: ଆମେ ଜାଣିପାରିବାନି
0: ସହଜରେ ଜାଣିପାରିବେନି ଆପଣଙ୍କ ଆଖିରେ ଦେଖିଲେ ତୁରନ୍ତ ଆପଣ ଜାଣିପାରିବେ ନାହିଁ
1: ତାମାନେ ବିଭିନ୍ନ ଉପାୟ ଏଭଳି ସବୁ ରହିଛି ଯୋଉଟାକି ଆପଣମାନେ ନିଶ୍ଚୟ ସେ ତାର ପରୀକ୍ଷା ନିରୀକ୍ଷା ବି କରୁଥିବେ ଯେତେବେଳେ ଆପଣ ତରଫଗଡ ହଉଥିବ ବା କୋଉଠି ସୂଚନା ପାଇଲେ ତେବେ ଏ ଯୋଉ ସାର ଅପମିଶ୍ରଣ ହଉଛି ଜଣେ ଧରନ୍ତୁ ସାଧାରଣ ଲୋକ ବା ଚାଷୀ ଭାଇଟିଏ ବା ଯୋଉ ଉପାୟ ସବୁ ରହିଛି ଜାଣିବେ କେମିତି ସେ ବିଷୟରେ ଟିକେ ଧାରଣା ଦେବେ
0: ଦେଖନ୍ତୁ ମାନେ ଗୋଟେ ସାର ଗୋଟେ ଜିନିଷ ଯାହାକୁ ଆପଣ ଯୋଉମାନେ ପ୍ରକୃତରେ ପ୍ରୟୋଗ କରୁଛନ୍ତି ଧୀରେ ଧୀରେ ଦେଖିଲେ ମଧ୍ୟ ଚାଷୀମାନେ ଜାଣିପାରିବେ ସାରରେ ଆପଣଙ୍କର ଧରାଯାଉ ଏମିତି ପାଣି ମିଶିଗଲା ଆପଣଙ୍କର ଅନ୍ୟାନ୍ୟ ଇଏ ହେଇଗଲା ଜଳୀୟ ଅଂଶ ମିଶିଗଲା ତାହେଲେ ଆପଣଙ୍କର ହାତରେ ସାରଟାକୁ ଆପଣ ଧରିଲେ ଆପଣ ଜାଣିପାରିବେ ଯଦି ଗୁଳା ହେଇଯାଉଥିବ କିମ୍ବା ଆପଣଙ୍କର ଦାନା ଖସୁନଥିବ ହାତରୁ ସହଜରେ ସେଇ ଜାଗାରେ ଆପଣ ଜାଣିବେ ଜଳୀୟ ଅଂଶ ଅଛି ତା ଅର୍ଥ ଓଜନଟା ବେକାରରେ ବଢିଗଲା କିନ୍ତୁ ସେମାନେ ଦାମ ଅଧିକା ଦେଇକିରି କମ୍ ଦାମର ଜିନିଷ ନଉଛନ୍ତି
1: ମାନେ
0: ଜଳୀୟ ଅଂଶ ବିଶେଷ ରହିବା ଦରକାର ନାହିଁ ଆପଣଙ୍କ ଦାନା ତାକୁ ହାତରେ ଧରିଲେ ସେଟା ଧୀରେ ଧୀରେ ଯେମିତି ହାତରୁ ସହଜରେ ଖସି ଯାଉଥିବ ହାତରେ ଲାଖିକି ରହୁନଥିବ ଜଳୀୟ ଅଂଶ ଯଦି ଅଧିକ ଥିବ ତାହେଲେ ଜଣାପଡିବ ତାପରେ ଆପଣଙ୍କର ରଙ୍ଗରୁ ମଧ୍ୟ ଜାଣିପାରିବେ ଯଦି ଦାନାର ରଙ୍ଗ ଗୁଡାକ ସବୁ ଏକ ପ୍ରକାରର ହୋଇଥିବ ତାହେଲେ ଆପଣ ଜାଣିବେ ସେଥିରେ ବିଶେଷ ଅପମିଶ୍ରଣ ନାହିଁ କିନ୍ତୁ ଯଦି ଅଲଗା ଅଲଗା ରଙ୍ଗ ବିରଙ୍ଗ ହୋଇଥିବ ସେଥିରେ ତାହେଲେ ଜାଣିବେ ଆପଣ ଅନ୍ୟ କୌଣସି ଜିନିଷ ନିଶ୍ଚୟ ମିଶା ହୋଇଛି
1: ତାମାନେ ଗୋଟିଏ ରଙ୍ଗର ଆସିଥିବ
0: ଆଜ୍ଞା ସେଇ ଟାଇପ୍ର ରହେ ଯେମିତି ୟୁରିଆ ଦାନାଟା ଆପଣ ଅଧିକ ଧଳା ଥାଏ ଡିଏପି ଓ ଅନ୍ୟାନ୍ୟ ଯୌଗିକ ସାର ସେଗୁଡ଼ାକ ଇସତ ମାଟିଆ ରଙ୍ଗ ହୋଇଥାଏ
1: ଏବଂ
0: କିମ୍ବା କୌଣସି ଜାଗାରେ ଯଦି କଳା ଡିଏପି ସାର ମଧ୍ୟ ପ୍ରଡକ୍ସନ ହୁଏ ତାହେଲେ ସେ କଳା ରଙ୍ଗ ମଧ୍ୟ ହୋଇଥାଏ
1: ତାମାନେ ଚାଷୀମାନେ ନିଶ୍ଚୟ ଜାଣିପାରିବେ ସେ
0: ଗୋଟେ ଦେଖିକି ଆପଣ ଜଣେ ସାରକୁ ଜାଣିପାରିବ ଯେ ଏଥିରେ ଅପମିଶ୍ରଣ ହୋଇଛି କି ନାହିଁ ତାପରେ ଆପଣଙ୍କର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ପରୀକ୍ଷା ଅଛି ছোট ছোট পরীক্ষা আছে, এগুলা মধ্যে চাষী মানে নিজ তরফ করে আপনার অল্প পাড়ে গোটে জায়গায় কাচ পাত্রে পা নেবে এবং পাড়ে কিছু ইউরিয়া সার মিশাইবে।
1: আচ্ছা,
0: যদি পাড়ে তাকে গোলাই যদি

0: ପାଣିଟା ସ୍ୱଚ୍ଛ ହେଇକିରି ପାଣିଟା ହାତକୁ ଥଣ୍ଡା ଲାଗିବ, ଜାଣିବେ ସେଇଟା ଠିକ ୟୁରିଆ ସାର।
1: ଆଚ୍ଛା, ଏଇଟା ୟୁରିଆ କ୍ଷେତ୍ରରେ ଏଇଟା
0: ଆଜ୍ଞା। ହଁ, ଯଦି ଆପଣଙ୍କର ମାଟିରେ ଯଦି ମାନେ ୟୁରିଆ ସାରରେ କିଛି ମିଶିଛି ତାହେଲେ ସେଇଟା ଟିକେ ଗୋଳିଆ ପାଣି ହବ ଏବଂ ପାଣିଟା ଥଣ୍ଡା ଜଣାପଡ଼ିବ ନାହିଁ।
1: ଆଚ୍ଛା, ୟୁରିଆ ସାର କ୍ଷେତ୍ରରେ ଏଇଭଳି ଆମେ ପରୀକ୍ଷା କରିପାରିବା,
0: ସେଇଟା ୟୁରିଆଟାକୁ ଏଇ ଟାଇପ୍ର ପରୀକ୍ଷା କରିପାରିବେ। ଆଉ ଗୋଟେ ହେଲା ଯୋଉ 28-28 ଏବଂ 20-20 ମୁଁ କହୁଥିଲି, ଆପଣଙ୍କର ଦାନାକୁ ଆପଣ ଗୋଟେ ଚାମଚରେ ନେବେ, ଚାମଚରେ ନେଇକି ତାକୁ ଆପଣ ଗୋଟେ ମହମବତୀ ଉପରେ ଧୀରେ ଧୀରେ ଗରମ କରିବେ, ମହମବତୀ ଶିଖାରେ ଦେଖେଇକିରି ଗରମ କରିବେ। ଯଦି 28-28 ଶୂନ ହେଇଥିବ ତାହେଲେ ସେ ଦାନା ଗୁଡାକ ଧୀରେ ଧୀରେ ଗରମ ହେଲା ବେଳେ ଫୁଲିଯିବ ଏବଂ ଫୁଲିକିରି ପାଣି ହେଇକିରି ସେଟା ଲାଖିଯିବ।
1: ଆଚ୍ଛା,
0: କିନ୍ତୁ ଯଦି 20-20 ଶୂନ ହେଇଥିବ ବିଲକୁଲ ଫୁଲିବ ନାହିଁ ଏବଂ ପାଣି ହବ ନାହିଁ କି ଲାଖିବ ନାହିଁ।
1: ଆଚ୍ଛା,
0: ଏଇଟା ଆପଣ ଜାଣିପାରିବେ 28-28 ଏବଂ 20-20 କ୍ଷେତ୍ରରେ। ସେଭଳି ଆପଣଙ୍କର ଯଦି ଡିଏପି ସାର, ଡିଏପି ସାରରେ ଅନ୍ୟ ଜିନିଷ କିଛି ମିଶା ହେଇଛି, ଆପଣଙ୍କର ଡିଏପି ହେଉଛି ଡାଇ ଆମୋନିୟମ ଫସଫେଟ, ଆମୋନିୟମ ଅଂଶ ଅଛି,
1: ତେଣୁ
0: ଆପଣ ଗୋଟେ ହାତରେ ଅଳ୍ପ କିଛି ବୁନ୍ଦା ପାଣି ନେଇକିରି ସେଥିରେ କିଛି ଡିଏପି ସାର ଦାନା ହାତ ଉପରେ ରଖିବେ ଏବଂ ତାକୁ ଏଇ ଯୋଉ ଭାଙ୍ଗ ଯେମିତିଆ ଦଳନ୍ତି ସେଇ ଟାଇପ୍ର ହାତରେ ଯଦି ଦଳି ଦେବେ ଆପଣଙ୍କର ଆମୋନିଆ ଗନ୍ଧଟା ସାଙ୍ଗେ ସାଙ୍ଗେ ନାକକୁ ଆସିବ। ଆମୋନିଆଟା ଆପଣଙ୍କର ଯୋଉ ପରିସ୍ରାର ଗନ୍ଧଟା, ପରିସ୍ରାଗାରରେ ଯେମିତି ଗନ୍ଧ ଆସେ ଆମୋନିଆ ଅଂଶଟା,
1: ସେ
0: ଆମୋନିଆ ଗନ୍ଧଟା ଆସେ, ତେଣୁ ସେଇ କଡା ଗନ୍ଧଟା ଆସିବ। ଯଦି ଅନ୍ୟ ଜିନିଷ କିଛି ମିଶିଥିବ ତାହେଲେ ସେ ଆମୋନିଆ ଗନ୍ଧଟା ଆସିବ ନାହିଁ।
1: ଆଚ୍ଛା, ତାମାନେ ଏଇଭଳି ଭାବରେ
0: ଆପଣଙ୍କର ବିଭିନ୍ନ ଅଛି, ଆପଣଙ୍କର ପାଣିରେ ମଧ୍ୟ ମିଶେଇକିରି ଆପଣ ତା ରଙ୍ଗରୁ ମଧ୍ୟ ଆପଣଙ୍କର ଜାଣିପାରିବେ।
1: ଆଜ୍ଞା,
0: ସେଇଥିରୁ ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ଅଛି, ତେଣୁ ସେଇ ଭିତରେ ଆପଣଙ୍କର ଗୋଟେ ହେଲା ୟୁରିଆ ସାର ପାଣିରେ ମିଶେଇଲେ ପୁରା ସ୍ୱଚ୍ଛ ହେଇଯିବ।
1: ଆଚ୍ଛା,
0: ଏବଂ ଆମୋନିୟମ ସଲଫେଟ ଯୋଉଟା ଗୋଟେ ସ୍ୱଚ୍ଛ ମିଶ୍ରଣ ହବ କିନ୍ତୁ ସେଥିରେ ଥଣ୍ଡା କିଛି ହାତକୁ ଲାଗିବନି, ଆମୋନିୟମ ସଲଫେଟ ସାର ଯୋଉଟାକି ଆପଣଙ୍କର ରାଜା ସାର ହିସାବରେ ଆସୁଛି।
1: ଆଚ୍ଛା,
0: କିମ୍ବା ସେଥିରେ ସ୍ଲାଇଟ ମାନେ ବାଦାମୀ ରଙ୍ଗ ହବ ସେଟା।
1: ଆଚ୍ଛା, ଆଉ ବିଭିନ୍ନ ସାର ସବୁ ରହିଛି ଚାଷୀମାନେ ବ୍ୟବହାର କରୁଛନ୍ତି।
0: ତାପରେ ଏମ୍ଓପି ସାର, ଆପଣଙ୍କର ପଟାସ ସାରଟା କଥା କହୁଛି, ପଟାସ ସାରଟା ଆପଣ ଯେତେବେଳେ ପାଣିରେ ମିଶେଇ ଦେବେ ପାଣିରେ ପୁରା ସ୍ୱଚ୍ଛ ଅଂଶ ହବ ଏବଂ କିଛି ଦାନା ତଳେ ବସିଯିବ। ଆପଣଙ୍କର ଯଦି ଅନ୍ୟ ଜିନିଷ କିଛି ମିଶିଥିବ ପାଣିଟା ଗୋଳିଆ ହବ ଏବଂ ଗୁଡା ଜିନିଷ ତଳେ ବସିବ, ଆପଣଙ୍କର ବାଲି ହେଲା କିମ୍ବା ଲୁଣ ଯଦି ଖାଲି ହେଇଥିବ ତାହେଲେ ପୁରା ପାଣି ମିଶିଯିବ, ତଳେ କିଛି ଅଂଶ ବସିବ ନାହିଁ, ତାହେଲେ ଆପଣ ଜାଣିପାରିବେ ଯେ ସେଥିରେ ମିଶ୍ରଣ ହେଇଛି।
1: ମାନେ କିଛି ସମୟ ଛାଡ଼ିଦେଲା ପରେ ସେଗୁଡା ସବୁ ତଳେ ବସିଯିବ, ପାଣିଟା ସ୍ୱଚ୍ଛ ଦେଖା
0: ସ୍ୱଚ୍ଛ ଦେଖାଯିବ। ସେମିତି ଡିଏପିରେ ମଧ୍ୟ ଆପଣ ଯଦି ପାଣି ମିଶେଇବେ ତାହେଲେ ଗୋଟେ କାଦୁଆ ରଙ୍ଗ ଦେଖାଯିବ, କାଦୁଆ ରଙ୍ଗ ଦେଖାଯିବ, କିନ୍ତୁ ସେଥିରେ ଆପଣଙ୍କର ଅବଶ୍ୟ ଚାଷୀମାନଙ୍କ ପାଖରେ ସେଇଟା ଉପଲବ୍ଧ ହେଇପାରେ ନ ହେଇପାରେ, ନାଇଟ୍ରିକ ଏସିଡ୍ କିଛି ପକେଇଦେଲେ ସେଟା ବାଦାମି ରଙ୍ଗ ହେଇକିରି ସେଟା ଜଣାପଡ଼ିବ। ଆଉ କିନ୍ତୁ ସେଇଥିରେ ଥଣ୍ଡା ହବନି ପାଣିଟା, ସେଇଟା ଯଦି ଠିକ ଥିବ ତାହେଲେ ଡିଏପି ବୋଲି ଜଣାପଡ଼ିବ, ଆଉ ଯଦି ଡିଏପି ନ ହେଇକିରି ଅନ୍ୟ କିଛି ହେଇଛି ତାହେଲେ ସେଟା ମଧ୍ୟ ଆପଣ ଜାଣିପାରିବେ,
1: କାହିଁକିନା ଡିଏପି ସାର ଚାଷୀମାନେ ବହୁତ ବ୍ୟବହାର କରୁଛନ୍ତି।
0: ଆଜ୍ଞା,
1: ତେଣୁ ନାଇଟ୍ରିକ ଏସିଡ୍ ମଧ୍ୟ ସେଥିରେ ଯଦି ଆବଶ୍ୟକ ପଡୁଛି, ଆମେ ଜଣେ ଯଦି ଧରନ୍ତୁ ଏଇ ଯୋଉ ସାର ଯୋଉଗୁଡା ସବୁ ଅପମିଶ୍ରଣ କରୁଛନ୍ତି ତାଙ୍କୁ ଯଦି ଧରେଇ ପାରୁଛେ ସେ ଗୋଟେ ସମସ୍ୟା ବି ଗୋଟେ ସେ ଅଞ୍ଚଳର ଚାଷୀମାନଙ୍କର ଦୂର ହେଇପାରିବ।
0: ଆଜ୍ଞା,
1: ଆଚ୍ଛା, ଯେମିତି ଆପଣ କହିଲେ ଧରନ୍ତୁ ଅନେକ କ୍ଷେତ୍ରରେ ଯୋଉ ଟିକେ ଲାଗିବ ଯେ ଜଳୀୟାଂଶ ରହିଲା ଭଳି ପ୍ରକୃତିଗତ ଯୋଉ ଆମ ପରିବେଶ ରହିଛି, କେତେବେଳେ ଆପଣଙ୍କର ଅତ୍ୟଧିକ ଗରମ ହେଉଛି ବା ଜଳୀୟାଂଶ ରହୁଛି ପରିବେଶ ଭିତରେ, ସେଇ କ୍ଷେତ୍ରରେ ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ିବେନି ତ? ନା ପ୍ରକୃତରେ
0: ସାରଟାକୁ ଗୋଟିଏ ବସ୍ତାରେ ଠିକ ରୂପେ ବନ୍ଦ ହେଇକି ରହିବା ଦରକାର, ସାରଟା ଖୋଲା ଯଦି ରହିବ ଆପଣ ବର୍ଷା ଦିନେ ଦେଖିବେ ନିଶ୍ଚୟ ମଏଶ୍ଚର ବା ଜଳୀୟ ଅଂଶଟାକୁ ସେ ଗ୍ରହଣ କରିବ, ତେଣୁ ସେଇଥିପାଇଁ ସାରଟାକୁ ସବୁବେଳେ ଚାଷୀ ନେଲେ ମଧ୍ୟ ତାକୁ ଭଲ ଭାବେ ବସ୍ତାରେ ବାନ୍ଧିକି ରଖିବେ। ଏ କ୍ଷେତ୍ରରେ ଅବଶ୍ୟ ମୁଁ ଚାଷୀ ଭାଇମାନଙ୍କର ଗୋଟିଏ ଦ୍ୱନ୍ଦ୍ୱ ମଧ୍ୟ ମନରୁ ଦୂର କରିଦିଏ, ସେମାନଙ୍କର ସନ୍ଦେହ ହେଉଛି ଆଜିକାଲି ୟୁରିଆ ସାର ସେମାନେ ଛୋଟ ଦାନା ହିଁ ଖୋଜୁଛନ୍ତି, ବଡ଼ ଦାନା ବିଲକୁଲ ବ୍ୟବହାର କରିବାକୁ ନାମଙ୍ଗ ଅଛନ୍ତି। କିନ୍ତୁ ଆପଣମାନେ ଜାଣି ରଖନ୍ତୁ ବଡ଼ ଦାନା ସାର ପକେଇବାକୁ ହୁଏତ ଛୋଟ ଦାନା ସାର ସୁବିଧା ହେଇପାରେ, ସମସ୍ତେ ଚାରିଆଡେ ବିଞ୍ଚିବାକୁ ଅଳ୍ପ ବିଞ୍ଚିଦେଲେ ହେଉଛି, କିନ୍ତୁ ବଡ଼ ଦାନା ସାରଟାକୁ ଆପଣ ଯଦି ବଡ଼ ବଡ଼ ଦାନା ଯୋଉଗୁଡାକ ଆପଣଙ୍କର ଗ୍ରାନୁଲାର ୟୁରିଆ ବୋଲି କହୁଛନ୍ତି ସେଗୁଡାକ ଯଦି ଦାନା ବଡ଼ ହେଇଥାଏ ସେଇଟା ଆପଣଙ୍କର ମିଶେଇଲେ ସୁବିଧା କ'ଣ ଆପଣଙ୍କର? ଆପଣଙ୍କର ୟୁରିଆର ଗୋଟିଏ ଗୁଣ ଆପଣ ଜାଣନ୍ତୁ, ମାଟିରେ ଯଦି ଆପଣ ପଡୁଛି ସେଟା ପାଣିରେ ଇଏ ହେଇକିରି ଆପଣଙ୍କର ସେଥିରୁ କିଛି ଅଂଶ ପାଣି ସାଙ୍ଗରେ ଧୋଇ ହେଇକି ପଳେଇବ, କିଛି ଅଂଶ ବାଷ୍ପ ହେଇକି ଉଡ଼ିଯିବ, କିଛି ଅଂଶ ମାଟି ଭିତରକୁ ତଳକୁ ପଳେଇବ, ତେଣୁ ସେଇ କ୍ଷେତ୍ରରେ ଆପଣଙ୍କର ଟୋଟାଲ ଆପଣ ଯେତିକି ୟୁରିଆ ସାର ପ୍ରୟୋଗ କରିଛନ୍ତି ତାର ମାତ୍ର 25-30% ଗଛକୁ ଯାଏ।
1: ଆମେ ଆଶା କରିବା ଆମର ଚାଷୀମାନେ ବିଶେଷ କରିକି ଯେଉଁମାନେ ଅନବରତ ଭାବରେ ଯେଉଁ ଝାଳଗୁଆ ପରିଶ୍ରମ କରୁଛନ୍ତି, ସାର କିଣୁଛନ୍ତି, ତାକୁ ବ୍ୟବହାର କରୁଛନ୍ତି, ଏଥିପ୍ରତି ଟିକେ ସେମାନେ ସଚେତନ ହେବେ, ନିଶ୍ଚିତ ଭାବରେ ଏହି ଅପମିଶ୍ରଣକୁ ଆମେ ରୋକିପାରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଶୁଣିଲି ଦଦା ବିଶେଷଜ୍ଞ ଆଜ୍ଞା ଗୋଟେ

ରଜରକଲୁ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣିବା ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ଫକୀର ଓ ସୁନିଧି ଚୌହାନ।

ଶୁଣୁଥିଲେ ଗୀତ ଗଜଲର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଏଥର ଶୁଣିବା ଭବାନୀପାଟଣାଠାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାର ଏକ ବେତାର ବିବରଣୀ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ଯୁଧିଷ୍ଠିର ମୁଦୁଳି।

0: କଳାହାଣ୍ଡି ରାଜପରିବାରର ରାଜା ଅର୍କକେଶରୀ ଦେଓ ବିଗ୍ରହମାନଙ୍କର ରଥରେ ଛେରାପହରା କରିବା ସହ ମଙ୍ଗଳ ଆରତୀ ଅର୍ପଣ କରିଥିଲେ। ପରେ ପରେ ଭକ୍ତମାନେ ହରିବୋଲ ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଥକୁ ଭକ୍ତିର ସହ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ତେବେ ଭବାନୀପାଟଣା ସହରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କରେ ମନ୍ଦିରର ମୁଖ୍ୟ ପୂଜକ କହନ୍ତି,
1: ଜୟ ଜଗନ୍ନାଥ। ମୁଁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଅଜୟ କୁମାର ମହାପାତ୍ର। ଆଜି ମହାପ୍ରଭୁଙ୍କର ଘୋଷଯାତ୍ରା, ରଥଯାତ୍ରା। ବର୍ଷକୁ ଥରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରିଥାନ୍ତି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ଦେବସ୍ନାନ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ହୋଇଥାଏ। ସେଦିନ ମହାପ୍ରଭୁ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି। ସେଇଠି ମହାପ୍ରଭୁଙ୍କର 108 ଗରିଆ ଜଳ ସ୍ନାନ କରନ୍ତି। ତାପରେ ମହାପ୍ରଭୁ ଅଣସର ଘରେ 15 ଦିନ ବ୍ୟାପି ରହିଥାନ୍ତି। 15 ଦିନ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ। ଅମାବାସ୍ୟା ଦିନ ମହାପ୍ରଭୁଙ୍କର ନେତ୍ର ଉତ୍ସବ ନ୍ୟାସ ପୂଜା ହୋଇଥାଏ। ସନ୍ଧ୍ୟାରେ ନବଯୌବନ ଦର୍ଶନ ହୋଇଥାଏ। ଅନେକ ଶ୍ରଦ୍ଧାଳୁ ନବଯୌବନ ଦର୍ଶନ ପାଇଁ ମହାପ୍ରଭୁଙ୍କର ଚରଣ ଅରବିନ୍ଦେ ଦର୍ଶନ କରିଥାନ୍ତି। ଏ ବର୍ଷ ଗୋଟେ ଦିନ ମନ୍ଦିରରେ ମହାପ୍ରଭୁ ବିଶ୍ରାମ, ଉଭା ଯାତ୍ରା ତାକୁ କୁହାଯାଇଥାଏ। ତା ପର ଦିନ ଆଜି ମହା ଗୁଣ୍ଡିଚା ରଥଯାତ୍ରା, ଭବାନୀପାଟଣାର ଇଏ ମୁଖ୍ୟ ମନ୍ଦିର। ଗୋଟିଏ ରଥରେ 3/4 ମୂର୍ତ୍ତି ବିରାଜମାନ କରି ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଆଜି ସକାଳୁ 3ଟାରୁ ଦ୍ୱାର ଫିଟା ହେଇଥିଲା। ତାପରେ ମଙ୍ଗଳ ଆରତୀ, ତାପରେ ଅବକାଶ ନୀତି ହେଇକି ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ହୋଇଥାଏ। ଆଜି ମହାପ୍ରଭୁ ଶ୍ରୀମନ୍ଦିରରେ ଖିଚିଡ଼ି ଭୋଗ ଖାଇକି ତାପରେ ମହାପ୍ରଭୁଙ୍କର ସେନାପଟ ଲାଗିକି ସନ୍ଧ୍ୟା 4:30 କଳାହାଣ୍ଡି ରାଜା ସେ ଆସିକି ମହାପ୍ରଭୁଙ୍କର ପହଣ୍ଡି କରିକି ଛେରାପହରା ନୀତି କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତିକୁ ରଥରେ ବିରାଜମାନ କରିକି ତାପରେ ରଥ ଟଣା କାର୍ଯ୍ୟ ହେଲା। ବହୁତ ବଢ଼ିଆ ବର୍ଷା ହେଉଥାଏ, ମାତ୍ର ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ ପାଇଁ ବର୍ଷାକୁ ବି ଖାତିର କରୁନାହାନ୍ତି। ଇଏ ଭଗବାନ ଆଉ ଭକ୍ତଙ୍କର ଇଏ, ତାଙ୍କର ଭକ୍ତ ଭଗବାନ କେମିତି ଭକ୍ତ ଠାକୁରଙ୍କୁ ଦର୍ଶନ କରିବ, ଠାକୁର ଭକ୍ତଙ୍କୁ ଦର୍ଶନ କରିବେ, ଏହା ହିଁ ରଥଯାତ୍ରା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
0: ପରେ ପରେ ଆମେ ଭେଟିଥିଲୁ ରଥଯାତ୍ରାରେ ସାମିଲ ହୋଇଥିବା କିଛି ସେବକ ଓ ଭକ୍ତମାନଙ୍କୁ। ସେମାନେ ନିଜର ରଥଯାତ୍ରା ସମ୍ପର୍କରେ ଭାବବ୍ୟକ୍ତ କରି କହିଥିଲେ,
2: ଯାତ୍ରା ତ ମାନେ ଭଲରେ ହେଉଛି, ପ୍ରାୟ 50-60 ବର୍ଷ ହେଲା ହେଉଛି, ବୁଝିଲେ। ଆଉ ଭିଡ଼ ବି ବହୁତ ହେଉଛି, ଲୋକ ବହୁତ ବହୁତ ଦୂରଦୂରାନ୍ତରୁ ଆସୁଛନ୍ତି। ଆଉ ଏ ବର୍ଷ ବର୍ଷା ହେଲା ବି ଲୋକ ବହୁତ ଆସିଥିଲେ। 4:00 ଆଦି ହେଉଛି, ତାପରେ ସେଠୁ ଆପଣଙ୍କ 9:30 ଭୋଗ ପର୍ଣ୍ଣଭୋଗ ହେଉଛି, ତାପରେ ଠାକୁରଙ୍କୁ ବାହାର କରାଯାଉଛି। ମାନେ ଜଗନ୍ନାଥ ବଲଭଦ୍ର ସୁଭଦ୍ରା ସୁଦର୍ଶନକୁ ଯେମିତି ମାନେ ଆପଣଙ୍କର ସେ ଧୂଳି ଝୁଳି ଆଣିକିରି ମାନେ ରଖାଯାଉଛି, ସିଂହାସନ ତିଆରି କରିକିରି ମହାରାଜା ନିଜେ ଆସନ୍ତି। ସେଠି ଆମର ଯେଉଁ କମିଟି ଅଛି, ତାପରେ ଭକ୍ତବୃନ୍ଦ ଗୁଡ଼ାକ ସବୁ ସାହାଯ୍ୟ କରନ୍ତି, ଆଉ ଅନ୍ୟ ଅନ୍ୟ ମାନେ ଯେଉଁ ବାହାର ସାହିରେ ରହିବେ ବହୁତ ଲୋକ ସାହାଯ୍ୟ କରନ୍ତି। ଫାର୍ଷ୍ଟ ଗେଟ୍ରେ ରଖି ଆଦି ହେବ, ଆଦି ହେଲା ପରେ ତାପରେ ସିଂହାସନକୁ ବିଜେ କରିବେ, ତାପରେ ଏ ଜାଗାରେ ଯେମିତି ମାନେ ନୀତିକାନ୍ତି ହେବା କଥା ସେମିତି ହେବ। ଆଉ ଚାରି ଠାକୁରକୁ ରଖାଯିବ, ବଚନିକା ହେବ, ବଚନିକା ସରିଲା ପରେ ଆଳତି ହେବ, ଆଳତି ହେଲା ପରେ ଭୋଗ ହେବ, ଭୋଗ ହେଲା ପରେ ଠାକୁର ସିଂହାସନକୁ ଯିବେ, ପୁଣି ଆଳତି ହେବ। ସବୁ ନମ ଭଗବତ ବାସୁଦେବା ଚାଲିଛି ଆଉ।
3: ମୋର ନାମ ସିଦ୍ଧାର୍ଥ ପ୍ରଧାନ, ହିଲ୍ ଟାଉନ୍, ଭବାନୀପାଟଣା। ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ଭବାନୀପାଟଣାରେ ରଥଯାତ୍ରା ବହୁ ଆଡ଼ମ୍ବରପୂର୍ଣ୍ଣ ପାଳିତ ହୋଇଛି। ମୁଁ ମଧ୍ୟ ରଥ ଉପରେ 3 ଠାକୁରଙ୍କୁ ଦର୍ଶନ କରିଛି। ତା ସହିତ ଆଜି ଝିପିଝିପି ବର୍ଷାରେ ଭକ୍ତମାନଙ୍କର ଗହଳିରେ ରଥଯାତ୍ରା ବହୁ ଆଡ଼ମ୍ବରପୂର୍ଣ୍ଣ ପାଳନ ହୋଇଛି। ଭବାନୀପାଟଣାର ରଥଯାତ୍ରା ହେଲା ସମ୍ପୂର୍ଣ୍ଣ ନିଆରା। ଏଠାରେ ଗୋଟିଏ ମାତ୍ର ଜଗନ୍ନାଥ ମନ୍ଦିର ଅଛି ଏବଂ ଗୋଟିଏ ରଥରେ 3 ଠାକୁର ବିଜେ ହୋଇ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଭକ୍ତମାନେ ଟାଣି ନିଅନ୍ତି ରଥକୁ, ଏବଂ ତା ସହିତ 3 ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ଗୋଟିଏ ଦିନରେ ପହଣ୍ଡି ବିଜେ କରନ୍ତି। ଆଜି ବହୁମାତ୍ରାରେ ଘଣ୍ଟ ଦଳ ଏବଂ ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ଥିଲେ। ତା ସହିତ ସେମାନଙ୍କର ଘଣ୍ଟ ନାଦ ଏବଂ ଶଙ୍ଖ ନାଦରେ ଗଗନ ପବନ ମୁଖରିତ ହୋଇଛି। ମୁଁ ମଧ୍ୟ ଜଣେ ଭକ୍ତ ହିସାବରେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ କଲି ଏବଂ ସେ ଠାକୁରଙ୍କର ଆଶୀର୍ବାଦ ଭିକ୍ଷା କରିଛି। ତା ସହିତ ଆଜି ବହୁମାତ୍ରାରେ ଭକ୍ତଙ୍କର ସମାଗମରେ ଆଜି ଭବାନୀପାଟଣା ଥିବା ରଥଯାତ୍ରା ବହୁତ ଭଲ ହୋଇଛି।

0: ପୁରୀ ରଥଯାତ୍ରାରେ ଯେମିତି ନୀତିକାନ୍ତି ହୋଇଥାଏ, ସେମିତି ଭବାନୀପାଟଣା ରଥଯାତ୍ରାରେ ସେମିତି ନୀତିକାନ୍ତି ହୋଇଥାଏ। ପୁରୀ ରାଜା ଯେମିତି ଛେରା ପହଁରା କରିଥାନ୍ତି, ସେମିତି କଳାହାଣ୍ଡିଆ ରାଜା ଆଜି ଭବାନୀପାଟଣା ରଥଯାତ୍ରାରେ ସେମିତି ଛେରା ପହଁରା କରିଥାନ୍ତି। ତାପରେ ଛେରା ପହଁରା କରିସାରିବା ପରେ ରଥ ଭିଡ଼ ଆରମ୍ଭ ହୋଇଥିଲା ଏବଂ ବହୁ ଭାବଭକ୍ତିର ସହିତ ପୂଜାର୍ଚ୍ଚନା ମଧ୍ୟ ହୋଇଥିଲା। ତା ସହିତ ରଥକୁ ଟାଣି ନେଇ ଭକ୍ତମାନେ ମାଣିକେଶ୍ୱରୀ ମନ୍ଦିର ପାଖରେ ପହଞ୍ଚାଇଥିଲେ। ବିଶେଷ କରି ଆଜି ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ବହୁମାତ୍ରାରେ ଭକ୍ତ ଆଜି ଉପସ୍ଥିତ ଥିଲେ ଏବଂ ବର୍ଷାକୁ ସେମାନେ ଖାତିର ନ କରି ଭଗବାନ ପ୍ରତି ଭକ୍ତି ଜଣାଇ ରଥକୁ ଟାଣି ନେଇଥିଲେ। ତେଣୁ ଭବାନୀପାଟଣା ରଥଯାତ୍ରା ହେଉଛି ନିଆରା। ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। ମୋର ନାଁ ସମରେନ୍ଦ୍ର ପଣ୍ଡା, ମୋର ଘର ଭବାନୀପାଟଣା। ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ମୋତେ ଜଗନ୍ନାଥ ଆଉ ଭକ୍ତଗଣଙ୍କର ସେବା କରିବାର ସୁଯୋଗ ମିଳିଛି। ଆଉ ଏହି ପବିତ୍ର ଅବସରରେ ଭାଗ୍ୟ ଥିଲେ ସେବାୟତର ସେବା କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳେ। ଆଉ ଆଜି ମୁଁ ରଥ ଉପରେ ରହି ପ୍ରଭୁଙ୍କର ସବୁ କାରୁକାର୍ଯ୍ୟ ଏବଂ ଭକ୍ତଗଣଙ୍କର ତାଙ୍କର ନୈବେଦ୍ୟ ସଂକଳ୍ପ ଇତ୍ୟାଦି

0: ସମରେନ୍ଦ୍ର ପଣ୍ଡା, ମୋର ଘର ଭବାନୀପାଟଣା। ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ମୋତେ ଜଗନ୍ନାଥ ଆଉ ଭକ୍ତଗଣଙ୍କର ସେବା କରିବାର ସୁଯୋଗ ମିଳିଛି। ଆଉ ଏହି ପବିତ୍ର ଅବସରରେ ଭାଗ୍ୟ ଥିଲେ ସେବା କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳେ। ଆଉ ଆଜି ମୁଁ ରଥ ଉପରେ ରହି ପ୍ରଭୁଙ୍କର ସବୁ କାରୁକାର୍ଯ୍ୟ ଏବଂ ଭକ୍ତଗଣଙ୍କର ତାଙ୍କର ନୈବେଦ୍ୟ ସଂକଳ୍ପ ଇତ୍ୟାଦି ସବୁ କାର୍ଯ୍ୟ କରିଛି ଏବଂ ନୈବେଦ୍ୟ ସଂକଳ୍ପ ନଡ଼ିଆ ଯାହା ବି ଇତ୍ୟାଦି ତାଙ୍କର ମନସ୍କାମନା ଆମମାନଙ୍କ ପାଖରେ ଦିଅନ୍ତି, ଆମେ ପ୍ରଭୁଙ୍କ ପାଖରେ ଚଢ଼େଇ ଦେଉ ଏବଂ ତାଙ୍କେ ଆତ୍ମତୃପ୍ତିରେ ଯାଆନ୍ତି। ଭବାନୀପାଟଣାର ରଥଯାତ୍ରା ଅତି ନିଆରା ଏବଂ ପ୍ରାତଃ ସମୟରେ ମଙ୍ଗଳ ଆଳତୀ ହେଲା ଏବଂ ତାପରେ ଭଗବାନଙ୍କର ବେଶଭୂଷ ସବୁ ଆରମ୍ଭ ହେଲା। ତାପରେ ଅପରାହ୍ନ 4 ବେଳେ ରାଜା ଆସିଲେ ଛେରାପହଁରା କରିବା ପାଇଁ, ଶ୍ରୀଯୁକ୍ତ ଅର୍କକେଶରୀ ଦେବ ଆଉ ତାଙ୍କ ଦ୍ୱିପୁତ୍ର। ଛେରା ପହଁରିଲା ସରିଲା ପରେ ପହଣ୍ଡି ଷ୍ଟାର୍ଟ ହେଲା, କାହିଁକି ଏଇଠି ଚାରିଦାରୁ ବଳଭଦ୍ର ଭଗବାନ, ସୁଭଦ୍ରା ମାତା ଏବଂ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ଭଗବାନ ଏଇଠି ଗୋଟେ ରଥରେ ଯାଆନ୍ତି। ତ ତାପରେ ପହଣ୍ଡି ଷ୍ଟାର୍ଟ ହେଲା, ତାପରେ ଭଗବାନ ରଥରେ ଆସି ଚଢ଼ିଲେ ଆଉ ତାପରେ ଭକ୍ତଗଣ ରଥ ଟାଣିଲେ ଏବଂ ଆଜି ମାଉସୀ ମା ମନ୍ଦିର ଯାଏଁ ରଥ ଟଣା ଶେଷ ହେଲା। ଆଉ ଏତିକି ହିଁ ଆଜି ଅଛି, କାଲି ସକାଳେ ତାପରେ ଆଉ ଥରେ ପହଣ୍ଡି ଷ୍ଟାର୍ଟ ହେବ ଏବଂ ସେ ଗୁଣ୍ଡିଚା ମନ୍ଦିରକୁ ଯିବେ। ଏଇଠି ରଥଯାତ୍ରା ଭବାନୀପାଟଣାରେ ଯେହେତୁ ଗୋଟିଏ ହିଁ ହୁଏ, ତ ସେଥିପାଇଁ ବହୁତ ଭକ୍ତଜଣଙ୍କର ସମାଗମ ହୁଏ, ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସନ୍ତି ପ୍ରଭୁଙ୍କୁ ଦେଖିବା ପାଇଁ ଏବଂ ବହୁତ ଭିଡ଼ ହୁଏ। ନାନାଦି ପ୍ରକାର ମିଷ୍ଟାନ୍ନ ଭଣ୍ଡାର ଦୋକାନ ବଜାର ସବୁ ଏଇଠି ଖୋଲେ, ଲୋକମାନେ ମିଳିମିଶି ନିଜ ପରିବାର ସହିତ ଏଇଠି ପ୍ରଭୁଙ୍କୁ ଦେଖି ଆସନ୍ତି ଏବଂ ନିଜ ସହିତ କିଛି ସମୟ ବିତେଇବା ପାଇଁ ବି ଆସନ୍ତି। ବହୁତ ବହୁତ ଦୂରରୁ କିଏ କେଉଁଠି ଅଛି କିଛି ନାହିଁ, ରଥଯାତ୍ରା ଆସିଲେ ମାତ୍ରେ ତାଙ୍କେ ଆସନ୍ତି ଯେ ନାହିଁ ପ୍ରଭୁଙ୍କୁ ଦର୍ଶନ କରିବା। ସେଇଟା ଯେଉଁ ସହର ହେଇଥାଉ, ପୁରୀ ହେଇଥାଉ, ଓଡ଼ିଶାର ଯେଉଁ ସହରରେ ବି ହେଇଥାଉ, ପ୍ରଭୁଙ୍କ ପାଇଁ ଭକ୍ତଙ୍କର ଆସ୍ଥା ଏମିତି। ବିଶେଷ ଧନ୍ୟବାଦ ଆମର ପ୍ରଶାସନ ଏବଂ ଆରକ୍ଷା ଅଧିକାରୀଙ୍କୁ, ତାଙ୍କେ ଯାହା ବି ହଉ ସମୟ ଯେତେ ହଉ ୟା ପରିଶ୍ରମ ଯେତେ ଥାଉ, ତାଙ୍କେ ପୁରା ସବୁବେଳେ 24/7 ଆମର ସହିତ ଥାଆନ୍ତି, ବହୁତ ପ୍ରୋତ୍ସାହିତ ମଧ୍ୟ କରନ୍ତି ଏବଂ ସାହାଯ୍ୟ ମଧ୍ୟ କରନ୍ତି, ପବ୍ଲିକକୁ କିଛି ନ ହଉ କି କିଛି ଅଘଟଣ ନ ଘଟୁ ଏବଂ ସବୁ ଜିନିଷ ଦେଖାରେଖା କରନ୍ତି। ଏଇଠି ଭଜନ ସନ୍ଧ୍ୟାର ଆୟୋଜନ ବି ହେଇଥାଏ ପ୍ରତି 9 ପାଇଁ। ସେଇଠି ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଜାଗାରୁ ପ୍ରଭୁଙ୍କ ପାଇଁ ଗୀତ ଗାଇବା ପାଇଁ ଗାୟକମାନେ ଆସିଥାନ୍ତି। ସେଇଠି ବାଦ୍ୟବାଦକତା ବି ହୁଏ, ନୃତ୍ୟ କଳାକୃତି ବି ହୁଏ ସେଇଠି। ଯାହା ହଉ, ପ୍ରଭୁ ମୋତେ କିଛି ଗୋଟେ ସୁଯୋଗ ଦେଇଛନ୍ତି, ଯେଉଁଭଳି ମୁଁ ତାଙ୍କର ସେବାୟତ ହିସାବରେ କାର୍ଯ୍ୟରତ। ପ୍ରଭୁଙ୍କୁ ଦେଖିବା ପାଇଁ ଲୋକ ତରସି ଯାଆନ୍ତି, ଆମେ ପ୍ରଭୁଙ୍କ ପାଇଁ କାମ କରୁଛୁ, ତାଙ୍କର କାରୁକାର୍ଯ୍ୟ କରୁଛୁ, ତାଙ୍କର ନିତ୍ୟକର୍ମ କରୁଛୁ, ତ ସେଥିପାଇଁ ମୋର ଜୀବନ ଧନ୍ୟ ବୋଲି ମୁଁ ମନେ କରେ। ଜୟ ଜଗନ୍ନାଥ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଗବତୀ ମା,
1: ଜୟ ଜଗନ୍ନାଥ।

ଶୃଙ୍ଖଳାର ସହିତ ସମାପନ କରିବାରେ ବେଶ୍ ସାହାଯ୍ୟ କରିଥିଲେ। ସେହିପରି ଭବାନୀପାଟଣା ସହରର ଶ୍ରୀ ବାଲାଜୀ ମନ୍ଦିର ପରିସରରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିକୁ ରଥାରୂଢ଼ କରାଯାଇ ଭକ୍ତମାନଙ୍କ ଦ୍ୱାରା ଜେଲ୍ ଛକ ନିକଟରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟଣାଯାଇଥିଲା। ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ଭକ୍ତମାନେ ଯୋଗ ଦେବା ସହ ଭାବଭକ୍ତିର ସହିତ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ସେଥିପାଇଁ ତ କୁହାଯାଏ, ରଥେତୁ ବାମନମ୍ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଏହିପରି ଭାବରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର, ବାଲାଜୀ ମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।

0: କୃଷ୍ଣା ନଦୀ ତୀରର ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମ ଦେବ। ଯେପରି ଦେଖାଯାଉଛି ବିକ୍ରମ ଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ମା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃ ବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
0: ବିକ୍ରମ ଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶୀ ଦିନ ରହିବାକୁ ସୁଖ ଲାଗୁନାହିଁ ମା।
1: କାହିଁକି ବାପା? ମତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହିଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
0: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ୍ ଭଲ, ଏହାର ମାଛଗୁଡ଼ିକ ଖୁବ୍ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରୀ ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି, ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ? ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
2: ଏଇ କଥାକୁ ତୋର ଏତେ ଦୁଃଖ ପଦ୍ମ? ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ ମା। ତୁ କ'ଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ସବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କ'ଣ ଅଛି?
1: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ।

0: ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କଣ ଆସିଲେଣି?
1: ମୁଁ ଜାଣିନାହିଁ। ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହବ, ଆଉ ସେ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
0: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି। ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ। ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା କନକ।
1: ବେଶ,
2: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
3: ଜଗତର ସକଳ ସ୍ଥାନ ସମାନ ବିକ୍ରମ ଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
2: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
3: ବିକ୍ରମ, ବିକ୍ରମ, ବିକ୍ରମ, ଶାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
2: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କ ବକ୍ସିଆ ବିକ୍ରମାସଙ୍କୁ ଆକ୍ରମଣ କର ସୈନିକ, ଆଉ ମୁଁ ପୁରୁଷୋତ୍ତମଙ୍କୁ।
1: ଏଇ ଯେ ଆଉ ଜଣେ ମୁମୂର୍ଷ ଯୁବକ ପଦ୍ମ, ସେ ଗଛ ମୂଳରେ ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ, ବିଚାରାର କି କଷ୍ଟ।
0: ମୁମୂର୍ଷର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ, ଆହା କି କଷ୍ଟ।
3: ବେଶ, କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ?
2: ସେ କଣ ମହାରାଜ, ସୈନ୍ୟ ନାହାନ୍ତି। ମହାରାଜଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର ଘେନି ଉଠିବେ। ସୈନ୍ୟ ନାହାନ୍ତି, ମୁଁ 80 ସହସ୍ର ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ। ତତ୍ପରେ ସୋନପୁର, ବାମଣ୍ଡା, ତାମ୍ରଲିପ୍ତ, କାଶୀପୁରରେ ପ୍ରାୟ 100,000 ସୈନ୍ୟ ଅବସ୍ଥାନ କରୁଅଛନ୍ତି। ଏହା ଛଡ଼ା 100,000 ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି। ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ। ତତ୍ପରେ ପ୍ରଜାଗଣ, ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶ ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
3: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ, ବିଶ୍ୱନାଥ ପୁଣି କାଲି ଚାଲିଯାଇଅଛନ୍ତି। ଓଃ, କି ଦୃଶ୍ୟ ସେ ଯୁଦ୍ଧକ୍ଷେତ୍ରର କାଲି! ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣରେ ଆହତ ହୋଇ ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୂର୍ଷୁ କଣ୍ଠରେ ଅମୃତ ଢାଳି ଦେଇଗଲା?
2: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧକ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ। ବଡ଼ ଗୁଣବତୀ ସେ ରାଜକନ୍ୟା।
3: କାଞ୍ଚି ରାଜକନ୍ୟା?
2: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
3: ହଁ ବକ୍ସି, ବିକ୍ରମଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
2: ଆଉ ବେଶୀ ଦିନ ନୁହେଁ ମହାରାଜ। ବିକ୍ରମଦେବ 50,000 ମାତ୍ର ସୈନ୍ୟ ଘେନି ଯୁଦ୍ଧ ଆରମ୍ଭ କରିଥିଲେ। ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ହୋଇଅଛନ୍ତି। ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ, ଆଉ କେତେ ଦିନ ଏପରି ଚଳାଇବେ? ଖୁବ୍ ବେଶୀ 3 ଦିନ, ଅଧିକ ନୁହେଁ।
3: ଯୁଦ୍ଧକୁ ଯିବା ଦୁହେଁ ଦୁଇଆଡ଼େ, ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି। ଆଜି ଏ ଜନ୍ମ ବିଦାୟ, ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ, ସେତେବେଳେ ହସି ଖେଳି ପୁନରାୟ ପରସ୍ପରକୁ ଆଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ, ବିଦାୟ ଦିଅ। ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
4: ଏ କଣ ବକ୍ସି, ଶତ୍ରୁ ନିକଟରେ, ଯାଅ ଯାଅ, ଆଉ ବିଳମ୍ବ ନାହିଁ, ସତ୍ୱର ଯାଅ ସୈନିକ ବରା।
3: ବକ୍ସି ବୃଦ୍ଧ ଅର୍ଜୁନ ସିଂହ ଚକ୍ଷୁର ଅନ୍ତରାଳ ଦେଖ,
4: ଯାଅ ଯାଅ ବୃଦ୍ଧ, ବୃଦ୍ଧ ହେଲେ ସୁଦ୍ଧା ସିଂହ, ସିଂହ ଯାଅ।
3: ଶତ୍ରୁ କଣ ଏତେ ନିକଟରେ? ଏଇ ତରବାରୀ ଦେଖ, ତରବାରୀ ତୋର ପରିତୃପ୍ତି ପାଇଁ ଉନ୍ମୁକ୍ତ ଶତ୍ରୁର ବକ୍ଷ। ତୁ ଯଦି ନ ପାଉ, ତୋର ଉପାସକର ଏଇ ବକ୍ଷରେ ତତେ ଅନ୍ତିମ ଆଶ୍ରା ଘେନିବାକୁ ହେବ।
2: ବିକ୍ରମ ଦେବ,

0: ତୁମେ ଶତ୍ରୁ ଶିବିରରେ ଏକାକୀ ଏପରି ଯେ
1: କାଲିର ସାକ୍ଷାତ ସ୍ମରଣ କର ଶିବାଜୀ, ପୁଣି ସାକ୍ଷାତ
0: ଆଜି ସାକ୍ଷାତର ଉଦ୍ଦେଶ୍ୟ ବିକ୍ରମ ଦେବ
1: ଯୁଦ୍ଧ
0: ଏକାକୀ ଯୁଦ୍ଧ
1: ଆତ୍ମରକ୍ଷା କର ବର୍ବର
0: କିନ୍ତୁ ସେ କିପରି ବିକ୍ରମ କ୍ଷାନ୍ତ ହୁଅ ତୁମ୍ଭେ ବର୍ତ୍ତମାନ ମୋ ଶିବିରରେ ଏକାକୀ ସସୈନ୍ୟରେ ଆକ୍ରମଣ କରିବାକୁ ଆସିଥିଲେ ମୁଁ ଆତ୍ମରକ୍ଷା କରିଥାନ୍ତି ତୁମ୍ଭେ ଏକ୍ଷଣି ଏ କୁଟୀରର ଅତିଥି ମୁଁ ଆତ୍ମରକ୍ଷା କରିବି ନାହିଁ ବିକ୍ରମ ଦେବ ଏଇ ଅସ୍ତ୍ର ତ୍ୟାଗ କଲି
1: ଭୀରୁ କା ପୁରୁଷ ଦସ୍ୟୁ ପ୍ରାଣରେ ଯେବେ ଏତେ ମମତା ମୃତ୍ୟୁକୁ ଯେବେ ଏତେ ଭୟ ଯୁଦ୍ଧ କ୍ଷେତ୍ରକୁ ଆସୁଥିଲୁ କି ନିମନ୍ତେ
0: ମମତା ନୁହେଁ ବିକ୍ରମ ଦେବ ପୁରୁଷୋତ୍ତମ ଦେବ ବେଶ ମରି ଜାଣେ ମମତା ତା ପାଖରେ କିଛି ନୁହେଁ ଏ ମୃତ୍ୟୁର ଭୟ ନୁହେଁ ବିକ୍ରମ
1: ଭୀରୁ କା ପୁରୁଷ ଆଶ୍ରୟ ବୀରତ୍ୱର ଛୟନ ଉଦାରତାର ପ୍ରବଞ୍ଚନ ତୋର ହତ୍ୟା କା ପୁରୁଷ ଯୁଦ୍ଧ କ୍ଷେତ୍ରରେ ନୁହେଁ ଏ ରାଜହସ୍ତରେ ରାଜତରବାରିରେ ନୁହେଁ ଏହାକୁ ବନ୍ଦୀ କର ସୈନିକ ଗଣ
2: ମହାରାଜ
0: କ୍ଷାନ୍ତ ହୁଅ ପ୍ରହରୀ
2: ମହାରାଜ
0: ପ୍ରହରୀ କିଛି ଚିନ୍ତା ନାହିଁ
1: ତୋର ପୁରୁଷୋତ୍ତମ ନିଜେ ନିଶ୍ଚିନ୍ତ ପ୍ରହରୀ ତୋର ଏତେ ଚିନ୍ତା କାହିଁକି ବନ୍ଦୀକୁ ଘେନି ଯାଅ ସୈନିକ ଗଣ
0: ତୁମ୍ଭର ଆସିବାରେ ପ୍ରୟୋଜନ ନାହିଁ ପ୍ରହରୀ ତୁମ୍ଭେ ଶିବିର ରକ୍ଷା କର ଆଉ ବୃଦ୍ଧ ଅର୍ଜୁନ ସିଂହ ଫେରିଲେ ଏ ସମ୍ବାଦ ଦିଅ

0: କଣ ଅଛି?
1: ତୁମ୍ଭର ଅନ୍ୟାୟରେ ମୋ ନିଷ୍କୃତି ଏକ ଅନ୍ୟାୟ, ପୁଣି ଆହୁରି ଏକ ଅନ୍ୟାୟ ମୋର ଏପରି ଉପାୟରେ ପଳାୟନ। ପ୍ରହରୀ ପ୍ରହରୀ, ତୁମ୍ଭରେ ଦୟା ନିମନ୍ତେ ମୁଁ କୃତଜ୍ଞ। ମୋର ଜୀବନ ରକ୍ଷା ପାଇଁ ତୁମ୍ଭେ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଅଛ। ତୁମ୍ଭର ଭୟ ବିକ୍ରମ ମୋତେ ବନ୍ଦୀଶାଳରେ ହତ୍ୟା କରିବେ, ମୋର ଅଣୁମାତ୍ର କ୍ଷୋଭ ନାହିଁ। ପ୍ରହରୀ, ମୁଁ ପ୍ରସ୍ତୁତ ଅଛି। ତୁମ୍ଭେ ପ୍ରହରୀ ମରିବାକୁ ଜାଣ, ଆଉ ଯେ ମୁଁ ବିଶାଳ ଓଡ଼ିଶା ରାଜ୍ୟର ଶାସକ ପାଳକ ନିୟାମକ ବୋଲି ଆପଣଙ୍କୁ ପରିଚିତ କରିବାକୁ ଉପଯୁକ୍ତ ମଣେ, ସେହି ମୁଁ ମୃତ୍ୟୁ କେତେ ଭୟ କରିବି? ନା ନା ନା ପ୍ରହରୀ, ତା ହେବ ନାହିଁ। ତୁମ୍ଭର ଜୀବନ ଅମୂଲ୍ୟ, ଦୁର୍ଲଭ, ତୁମ୍ଭେ ବଞ୍ଚିଥା, ମରିବାର ପାତ୍ର ମୁଁ, ମୁଁ ମରେ। ତୁମ୍ଭର ଦୟା ନିମନ୍ତେ ମୋର ପ୍ରତିଦାନ ଦେବାର କିଛି ନାହିଁ ପ୍ରହରୀ, ଅଛି କେବଳ ଏଇ ହୃଦୟ।
0: ମହାରାଜ,
1: ଦୁଃଖ ନାହିଁ ପ୍ରହରୀ, ତୁମ୍ଭେ ଯାଅ, ନିଜ ସ୍ଥାନକୁ ଫେରି ଯାଅ।
2: ମହାରାଜାଙ୍କର ସମସ୍ତ କୁଶଳ?
1: ଅକୁଶଳ କିଛି ନୁହେଁ ବିକ୍ରମ ଦେବ।
2: ଯୁଦ୍ଧ ଶେଷ ହେଲା?
1: ଶେଷ ହେଲା ତେବେ ବିକ୍ରମ?
2: କିପରି?
1: ଯେପରି ଦେଖୁଛ ବିକ୍ରମ ଦେବ।
2: ଦେଖୁଛି ତୁମେ ମହାରାଜା ପୁରୁଷୋତ୍ତମ ଦେବ, କିନ୍ତୁ ଦୁଃଖ ହେଉଛି ବସିବାର ସିଂହାସନ ନାହିଁ, ପିନ୍ଧିବାର ମୁକୁଟ ନାହିଁ।
1: ସବୁ ଅଛି, ସବୁ ଅଛି ବିକ୍ରମ ଦେବ। ବର୍ତ୍ତମାନ ମୁଁ ଯେଉଁ ସିଂହାସନରେ ଆସିନ, ଯେଉଁ ରାଜମୁକୁଟରେ ମୋର ମସ୍ତକ ମଣ୍ଡିତ, ତା ଅପହରଣ କରିବାର କ୍ଷମତା ତୁମ୍ଭର ନାହିଁ।
2: ଓଡ଼ିଶାର ମହାରାଜା ତ ବେଶ କବି ଥିଲେ ବା ନ୍ୟାୟିକ ଥିଲେ, ତା ନହେଲେ କିପରି? କିନ୍ତୁ ପୁରୁଷୋତ୍ତମ, ଆଜି କିଏ ଓଡ଼ିଶାର ରାଜା? ରାଜପୁତ୍ର ବିକ୍ରମ ଦେବ ନା ରାଜଦ୍ରୋହୀ ପୁରୁଷୋତ୍ତମ, କିଏ ରାଜା?
1: ଭୃତ୍ୟ ପ୍ରତି ଅତ୍ୟାଚାର, ତତ୍ପରେ ପୁଣି ବନ୍ଦୀ ପ୍ରତି ତିରସ୍କାର, ଏ କଳଙ୍କ, ଏ କଳଙ୍କ ବିକ୍ରମ ତୁମ୍ଭର ନୁହେଁ, ଇଏ ମୋର କଳଙ୍କ, ପୁଣ୍ୟ ଜନ୍ମଭୂମିର କଳଙ୍କ, ଅନଙ୍ଗ ନରସିଂହ କପିଳେନ୍ଦ୍ରଙ୍କ ଉନ୍ନତ କୀର୍ତ୍ତିରେ କଳଙ୍କ, କ୍ଷତ୍ରିୟର ଉଦାର ଉଜ୍ଜଳ ଧର୍ମରେ କଳଙ୍କ।
2: ଦୁଃଖ ଲାଗୁଛି ପୁରୁଷୋତ୍ତମ, ନା ନା ନା, ପୁରୁଷୋତ୍ତମ ମହାରାଜା।
1: ନିଶ୍ଚୟ ପୁରୁଷୋତ୍ତମ ମହାରାଜା, ସେ ଆଜି ବନ୍ଦୀ ବୋଲି ଯେ ମହାରାଜା ନୁହନ୍ତି ତାହା ନୁହେଁ। ଦେଖ ଦେଖ ବିକ୍ରମ, ତୁମ୍ଭର ବନ୍ଧନ ଛିନ୍ନ କଲି, ପୁରୁଷୋତ୍ତମ ବିକ୍ରମ ହସ୍ତରେ ବନ୍ଦୀ ହେବାର ପ୍ରାଣୀ ନୁହେଁ।
2: ଏଇ ବର୍ବରକୁ ଏଇ ମୁହୂର୍ତ୍ତରେ ହତ୍ୟା କର ସୈନିକ ଗଣ।
3: ହତ୍ୟା କାର ହତ୍ୟା ବିକ୍ରମ ଦେବ?
2: ହତ୍ୟା ବୃଦ୍ଧ ଅର୍ଜୁନ ସିଂହ, ତୁମେ ଏଠାରେ କି ଉଦ୍ଦେଶ୍ୟ?
3: ଉଦ୍ଦେଶ୍ୟ ବିକ୍ରମ ଦେବ, ତୁମେ ବନ୍ଦୀ, ଆଉ ବନ୍ଦୀ ନରସିଂହ ଦେବ, ଗୋପାଳ କିଶୋର ଦେବ।
2: ବନ୍ଦୀ?
3: ହଁ ହଁ ବନ୍ଦୀ। ସୈନିକ ଗଣ, ଏମାନଙ୍କୁ ଘେରି ଯାଅ।
4: ଜୟ ମହାରାଜାଙ୍କର!
1: ସୈନିକ ବର ଅର୍ଜୁନ ସିଂହ, ବଡ଼ ଶୁଭ ମୁହୂର୍ତ୍ତରେ ସାକ୍ଷାତ, ସେ ବିଦାୟ ବେଳର କଥା ଭାଳୁଥାଏ। ତୁମ୍ଭେ ଚାଲିଗଲ, ସେତିକି ମାତ୍ର ଦେଖା, ଭାବିଥିଲି ସେତିକିରେ ଆମର ଯୁଦ୍ଧ ଶେଷ ହେଲା, ଓଡ଼ିଶାର ରାଜ ସିଂହାସନକୁ କଳଙ୍କିତ କରି ମୁଁ ଏଇଠାରେ ଚିର ବିଦାୟ ନେବି। କିନ୍ତୁ ଏ ଯେପରି ବିଧିର ଏକ ଅଦ୍ଭୁତ ନିର୍ଦ୍ଦେଶ, ଭାଗ୍ୟର ଏକ ବିଚିତ୍ର କ୍ରୀଡ଼ା, ବଡ଼ ମଧୁର ଏ ସାକ୍ଷାତ ପୁନରାୟ, ଯୁଦ୍ଧର ସମ୍ବାଦ କଣ କହିପାର ଅର୍ଜୁନ ସିଂହ?
3: ସମ୍ବାଦ ସମସ୍ତ ମଙ୍ଗଳ ମହାରାଜ, ଯୁଦ୍ଧ ଆଜି ଶେଷ, ବର୍ତ୍ତମାନ ତୋଫାନ ସ୍ଥିର, ଆକାଶ ନିର୍ମଳ, ସୌଭାଗ୍ୟର ବି ପୁନରାୟ ଓଡ଼ିଶାର ବିଶାଳ ଆକାଶରେ ଉଜ୍ଜଳ କିରଣ ବର୍ଷଣ କରିବ। ଆଉ ଚିନ୍ତା ନାହିଁ ମହାରାଜ, ବିଜୟ ଧର୍ମର, ମହତ୍ତର, ଉଦାର ରାଜନୀତିର।
2: ସୈନ୍ୟଗଣ, ଜୟ ଭୀରି ବଜା!

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ

0: ଉତ୍କଳ ଭୂମି ନବୀନ ଗୌରବ ମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ।
1: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପରି ଶ୍ରୀକ୍ଷେତ୍ର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମି ଶଯ୍ୟାରେ ଉଃ କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ, ଜଳପାନ ନିମନ୍ତେ ତୃଷାର୍ଥର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ। ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ। ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ। ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା।
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ। ନା, ଶୁଣିବୁ ନାହିଁ?
0: କଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ। କି ବୀର, ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକି କରୁଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ। ଉଃ କି କଷ୍ଟ, ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ।
2: କାଞ୍ଚିର ସମସ୍ତ ମରୁଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖିନାହିଁ। ସେ କ୍ଷଣ

0: ଚକ୍ଷୁର ଦେଖା ନୁହେଁ, ଚକ୍ଷୁର ଏକ ପଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ, ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ ଶୂନ୍ୟର ଅପ୍ସରା କିଏ? ସେ ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ, ତଥାପି ନା ଦେଖିଛି। ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
1: ମହାରାଜ,
2: କି ସମ୍ବାଦ ସେନାପତି?
1: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କ'ଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
2: ଆଦେଶ? ସେନାପତି, ତୁମ୍ଭର

ବିକ୍ରମ ଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ ପିପାସାରେ କାତର ମରଣର ଯନ୍ତ୍ରଣାରେ ଅସ୍ଥିର ସେତେବେଳେ କିଏ ଆସି ମୋରେ ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା ମୋର ମରଣରେ ଜୀବନ ଦାନ କଲା ଚିହ୍ନି ପାରିଲି ନାହିଁ ପଦ୍ମବତୀ ନା ନା ବିଶେଷ କିଛି ନଥିଲା ଜାଣେ ଜାଣେ ଅସମ୍ଭବ ଏ ଏକ ବିଷମ ଦୁରାଶା କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି ଦେବୀ ଦେବୀ ଏ ଜୀବନ ତୁମର ହେଲା ନାହିଁ ଚାଲିଗଲ ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି ସେହି ବିଶାଳ ପ୍ରାନ୍ତର ସେହି ତରୁତଳ ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ ଖାଲି ଆଜି ନାହଁ ତୁମେ କେବଳ ତୁମେ ପଦ୍ମାବତୀ ତୁମେ ଓ କି ଭ୍ରମ କି ନିରାଶା।

0: ବିବାହ ହେବାକୁ ପଦ୍ମାବତୀରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା। ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢ଼ିବାରେ ବ୍ୟସ୍ତ।
1: ପଢ଼ିବାରେ ବ୍ୟସ୍ତ, ଏତେ ପଢ଼ିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରି ନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ, ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ଦେରୁକ୍ତି କର
0: ନା। ନା ତା ନୁହେଁ, ପଦ୍ମ ମୋର ପାଗଳ, ମା ପଦ୍ମ
1: ଯାଅ, ଦେରୁକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା ଯା, ପଦ୍ମ ପଦ୍ମ।
2: ଚତୁର୍ଦିଗରେ କି ଉତ୍ସବ, କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ, ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା, ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ କି ପରାଜୟ, କି ଲଜ୍ଜା, କି ଅପମାନ!
3: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
4: ତା ସତ ଭାଇ, ଆଉ ସମ୍ଭବ ନୁହେଁ, ସୈନ୍ୟମାନେ ସମସ୍ତେ ନିହତ।
3: ଉପାୟ ନାହିଁ ନରସିଂହ, ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
4: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା? କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ,
3: କପାଳହୀନ ନିଶ୍ଚୟ ବିଧାତା ବାମ।
4: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ, ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର, କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି, ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ, ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ, କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
5: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
6: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକପଲ୍ଲୀରେ ଦୁଇଛନ୍ତି, ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
5: ତେବେ ବର୍ତ୍ତମାନ

0: ନିଷ୍କଣ୍ଟକ। ମହାରାଜ ବହୁ ଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏହି ଦୁର୍ବର ଯୁଗ। ପ୍ରହରୀ, ବର୍ତ୍ତମାନ ଏହି ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
1: ଆଶା ବନ୍ଦୀ।
0: ଆଚ୍ଛା ବକ୍ସି, ଏମାନେ କ'ଣ ଚିରକାଳ ବନ୍ଦୀ ହିଁ ରହିବେ?
2: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇନ ପରେ ମନ୍ତ୍ରୀ ମହାଶୟ, ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହବ, ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ।
0: ଇ ଯେ ମହାରାଜ ସେନାପତି,
3: ଏ ରାଜ୍ୟର ଗୁରୁଭାର ଆପଣ ବହନ।
0: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
3: ହଁ ନିଷ୍କଣ୍ଟକ। ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି, ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
0: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ, ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ, ଆସ।
3: ମା ଉତ୍କଳ ଭୂମି ଆଜି ନିଷ୍କଣ୍ଟକ, ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକାବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି, ଏ ରାଜାର ନୁହେଁ ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା, ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ ତୁମର ଏ ବିଶାଳ କରୁଣା, ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ, ଆପଦରେ ବିପଦରେ ଉଦ୍ଧାର କରିଅଛ ଭଗବାନ। ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି, କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା, କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି, କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
1: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ, ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
4: ଆସ୍ପର୍ଦ୍ଧା କାହିଁକି ମହାରାଜ?
1: ଆସ୍ପର୍ଦ୍ଧା ଯେ କ୍ରାଞ୍ଚି ରାଜ ଜମାର ପ୍ରତ୍ୟାଶ ହୋଇଅଛି।
4: ଏ କଣ ଆସ୍ପର୍ଦ୍ଧା ହେଲା?
1: ପୂର୍ଣ୍ଣ ଆସ୍ପର୍ଦ୍ଧା। ଏ ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ପରି ସାମାନ୍ୟ ପିମ୍ପୁଡ଼ି ହୋଇ ଦୀପରୁଖାରେ ଚଢ଼ିବା ସମାନ ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
4: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
1: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ। ତା ହେବ ନାହିଁ ଦୂତ, ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
4: ଭଲ କଥା, ମୁଁ ଦୂତ ଏହି ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀଧାମରେ ଜଣାଇବି, ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
1: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି, ଯାଅ ଯାଅ ଦୂତ, ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି, ସେ ଭାତୃହନ୍ତା କ୍ଷେତ୍ରୀୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଆସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ, ଯାଅ, ଶକ୍ତି ଅଛି ପରାକ୍ରମ ଅଛି କହିବୁ, ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର ଯେବେ ଏତେ ପ୍ରବଳ ଅଭିଳାଷ କହିବୁ, ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାକ ତଣ୍ଡୁଳ ନୁହେଁ ଯେ, ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବ ତା ହସ୍ତରେ ଅର୍ପଣ କରିବି, ଯାଉ ଦୂତ, ତୋ ରାଜାକୁ ଯାଇ ଜଣାଅ।
4: ଜଣାଇବି ମହାରାଜ, ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ, ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି, ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନରାୟ ନେବ।
1: ଦୂତକୁ ଏହି ମୁହୂର୍ତ୍ତରେ ବନ୍ଦୀ କର ପ୍ରହରୀ।
4: ଆପତ୍ତି ନାହିଁ ମହାରାଜ, ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
5: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
1: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ, ଦୂତର ଏତେ

0: ଶାସ ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
1: ତଥାପି ସେ ଦୂତ ମହାରାଜ
0: ହେଲା ତା ମୁଁ ଜାଣେ।
1: ମହାରାଜ ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
0: ପରିଣାମ ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
1: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତା।
0: ଯୁବ ମହାମନ୍ତ୍ରୀ, ସେ ବିଚାର ତୁମ୍ଭ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
1: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
0: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
1: ନିନ୍ଦା ହେବ ମହାରାଜ?
0: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି।
1: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
0: ତେବେ କଣ ସାମାନ୍ୟ ଦୂତଟାଏ ଏତେ ଅପମାନ ଦେଇ ଚାଲିଯିବ?
1: ସାମାନ୍ୟ ଦୂତଟା ହେବା ବନ୍ଦୀ କରି କି ଲାଭ?
0: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
1: ପ୍ରତିହିଂସା ମହାରାଜ, ସାମାନ୍ୟ ଦୂତଠାରେ ରାଜଚିତ ନୁହେଁ।
0: ରାଜଚିତ ନୁହେଁ?
1: ନୁହେଁ ମହାରାଜ,
0: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା ଦେଖିବ, ଦେଖିବ ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେ ଜାଣେ?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟାଏ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ, କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି?
4: ଏହି ପାଗଳାମୀ।
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ଉଆସରେ ରଖାହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେ ଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋ ରାଜପ୍ରାସାଦର କୁସୁମବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର୍ଭ ଦୂର୍ଭ ବାଳିକା।
0: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏ ୱାସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲିଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
2: ଯାଉଛି ମୁଁ।
5: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
5: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
5: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
4: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ, ଯାଅ।

0: ଅଛନ୍ତି?
1: ହଁ ମଣିମା, କହିଛନ୍ତି ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନ ଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୋ ସମସ୍ତ କାଞ୍ଚି ରାଜ୍ୟର ରାଜରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନା ନା ନା, ତାଠାରୁ ଆହୁରି ହୀନ। ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦେ କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ। ମୋର ଭର୍ସନା ସମକ୍ଷରେ ସିଂହ ସଦୃଶ ଉଦାର ପଦ ବିକ୍ଷେପରେ ଚାଲିଗଲା, ଭୃକ୍ଷେପ କଲା ନାହିଁ। ସୁମନ୍ତ କୋଉଠି ଥିବ, କଣ କରୁଥିବ? ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ, ଆଜି କେଉଁ ବନସ୍ତରେ? ପ୍ରିୟତମ ପୁତ୍ର ସୁମନ୍ତ ମୋର, ଫେରିଆସ ପଦ୍ମ, ଫେରିଆସ ମା କନକ, ତୁ ମଧ୍ୟ ଫେରିଆ ମା।
0: ମହାରାଜ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ ଗଡ଼ ନିକଟରେ ଆସି ଯୁଦ୍ଧ କରିବେ, ସୈନ୍ୟ ସାମନ୍ତ ଅକଳନ୍ତି।
4: ହଁ ପ୍ରହରୀ, ଯୁଦ୍ଧ ହେଉ ପ୍ରହରୀ, କିଛି ଭୟ ନାହିଁ।
0: ବଡ଼ ନିକଟରେ ଶତ୍ରୁ,
4: ସେ ତୋର କଳ୍ପନାର ଅତୀତ ପ୍ରହରୀ, ଅତି ନିକଟରେ ଶତ୍ରୁ। ଜୀବନର ପ୍ରତ୍ୟେକ ଧମନୀରେ ପ୍ରତି ତନ୍ତ୍ରୀ ଭେଦ କରି ଶତ୍ରୁ, ଏ ଯୁଦ୍ଧରେ ମୁଁ ଯେ ପରାସ୍ତ, ଆଉ କି ଯୁଦ୍ଧ?
0: ନଗରବାସୀ ବଡ଼ ଶଙ୍କିତ ମହାରାଜ।
4: ଆଚ୍ଛା,
0: ଯୁଦ୍ଧକୁ ପ୍ରସ୍ତୁତ ହେବାକୁ ହେବ।
4: ପ୍ରସ୍ତୁତ ପ୍ରହରୀ, ସବୁ ପ୍ରସ୍ତୁତ, କାହିଁ କେଉଁ ବାଟେ ଯାଏ, ମୁଁ ଯୁଦ୍ଧକୁ ଯାଏ।
0: ମହାରାଜାଙ୍କର ଏ କି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ, ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ, କାଞ୍ଚିର କି ଭାଗ୍ୟ, କି ପରିଣାମ? ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
5: ମହାରାଜା ଆସୁଅଛନ୍ତି ପ୍ରହରୀ,
0: ଆସିବେ ଏଇ ଖଣି ମଣିମା।
5: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
0: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
5: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କ'ଣ ଅଛି? କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ? ଯା ପ୍ରହରୀ, ଦେଖ ତ।
0: ଜେ ଆଜ୍ଞା ମଣିମା।
5: କି ପରିଣାମ ଏ ଯୁଦ୍ଧରେ? ଏଇ ବୋଧେ ମହାରାଜା ଆସିଲେ, ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ, ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
4: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
5: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ କାର୍ତ୍ତିକ ରାୟ ଖୁବ୍ ସମକକ୍ଷ।
4: ଆଚ୍ଛା, ମୁଁ ଯୁଦ୍ଧ ଭୂମିକି ଯାଏ। ମନ୍ତ୍ରୀ,
5: ଅପେକ୍ଷା କରନ୍ତୁ ମହାରାଜ।
4: ଅପେକ୍ଷା କାହିଁକି?
5: ନା ମହାରାଜ, ଅପେକ୍ଷା କରନ୍ତୁ।
4: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ, ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମ୍ଭେ ସେଇ ସିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କଣ ହେଉଛି କୁହ।
5: ଭୀଷଣ ଯୁଦ୍ଧ ମହାରାଜ, ଏଇ ଏଇ କାର୍ତ୍ତିକ ରାୟ, ବା ବା କାର୍ତ୍ତିକ ରାୟ, ଯାଅ ଯାଅ, ଆଗେଇ ଯାଅ। ପ୍ରଭୁ ଗଣପତି,
4: ପ୍ରଭୁ ଗଣପତି ସ୍ୱାହ। ମନ୍ତ୍ରୀ, ଦେଖ ତ, ଦେଖ,
5: ଏଇ ଜଣେ ବିପକ୍ଷ ପକ୍ଷରୁ ସିଂହ ପରାକ୍ରମରେ ଆକ୍ରମଣ କରି ଆସୁଅଛି।
4: ମହାମନ୍ତ୍ରୀ,
5: ଓ କାର୍ତ୍ତିକ ରାୟ ପୃଷ୍ଠ ଭଙ୍ଗ ଦେଲେ। ନା ନା,
4: କଣ କଣ ମନ୍ତ୍ରୀ?
5: ନା ନା ମହାରାଜ, ସେ ଅନ୍ୟ ପାର୍ଶ୍ୱରେ ଆକ୍ରମଣ କରି ଚାଲିଗଲେ, ତଥାପି ପ୍ରବଳ ତେଜ।
4: କାର୍ତ୍ତିକ ମହାମନ୍ତ୍ରୀ!
5: ନା ମହାରାଜ, ଓ ଇଏ ପୁଣି କଣ?
4: କଣ କଣ ମହାମନ୍ତ୍ରୀ?
5: ଯେପରି ଏକ ଘୂର୍ଣ୍ଣିବାୟୁ ବାତ୍ୟା ସମସ୍ତ ସୈନ୍ୟ ଭେଦ କରି ବହି ଆସୁଛି।

0: పోపను
1: నా మహారాజ్ శత్రు సన్న పోయి హమస్తరే భేద కరి ఏ జపరి ఏక దాబనలో ఏక ప్రాణ వస్త్ర పాతో మన భూమిర ఛావ పలాస చాలి దే యాసోచి
0: కోన్ కోన్ సి మహామంత్రి
1: ఏక అపరిచిత వీర పురుష
0: శత్రు పక్షర తాహలే మంత్రి ఆ ఆశా నాహి మంత్రి
1: చిన్ని పరివేత మహారాజ్ మహారాజ్ యువరాజ్ యువరాజ్ సుమంతరాయ్
0: సుమంతరాయ్
1: యువరాజ్ సుమంతరాయ్ జయ యువరాజ్ సుమంతరాయ్ యువరాజ్ సుమంతరాయ్ ఫిరి ఆసచంతి మహారాజ్
0: కోన్ కోన్ సి మంత్రి సుమంత మోర్ ఫిరి ఆసిచి
1: ఆహా గణపతి ఆహా మహారాజ్
0: బర్తమాన్ కోన్ దేఖుచ మంత్రి
1: నా ఏ యువరాజ్ అగ్రసర హెలే వన దశర జపరి పశురాజ సింహ ଆଗକୁ ଆହୁରି ଆଗକୁ
0: ଏବେ ଏବେ ମହାମନ୍ତ୍ରୀ
1: ଯୁଦ୍ଧ ଭୂମିର ଉପରେ ପାର୍ଶ୍ୱରେ ଅଦୃଶ୍ୟ ଭୀଷଣ ଯୁଦ୍ଧ ମହାରାଜ
0: ସୁମନ୍ତ ମୋର ପ୍ରାଣର ପୁତ୍ର ଭୀଷଣ ଯୁଦ୍ଧ ମୁଁ ଯାଏ ଶତ୍ରୁ ଚତୁର୍ଥୀ କରେ
2: ମୁଁ ଯାଏ
1: ଜୟ ଜଗନ୍ନାଥ
3: ଉତ୍କଳ ଗଜପତିଙ୍କ ଆଦେଶ ଚଣ୍ଡାଳ ସଙ୍ଗେ ହେବ ମୋର ବିବାହ ମନ୍ତ୍ରୀଙ୍କୁ ଆଦେଶ ଦିଆଯାଇଅଛି ଆଉ ସେଇଥିଲାଗି ମନ୍ତ୍ରୀ ଉଆସରେ ଅପେକ୍ଷା କରି ରହିଛି ମୁଁ ବିବାହ ଚଣ୍ଡାଳ ସଙ୍ଗରେ ବିବାହ ବିବାହ ତ ହୋଇଅଛି ଆଉ ପୁଣି ବିବାହ କ'ଣ କିନ୍ତୁ ପତିଭକ୍ତି ପତିଙ୍କ ଆଦେଶ ପାଳନ ତାଙ୍କ ପ୍ରତି ଭକ୍ତିର ପ୍ରମାଣ ଆସ ଶୀଘ୍ର ଚାଣ୍ଡାଳ ଅପେକ୍ଷା ଆଉ ଭଲ ଲାଗୁନାହିଁ ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା ଆସ
4: ଚଣ୍ଡାଳ କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ ଆଉ କାହିଁ ଚଣ୍ଡାଳ ନା ନା ପୁରୁଷୋତ୍ତମ ତ ଚଣ୍ଡାଳ ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ ଅନ୍ୟ ପକ୍ଷରେ ଚଣ୍ଡାଳ ଅସମ୍ଭବ ଅସମ୍ଭବ କି ନିଷ୍ଠୁର ପ୍ରତିଜ୍ଞା
5: ଦେବୀ ଦେବୀ କ୍ଷମା ଦିଅ କ୍ଷମା କ୍ଷମା ଅକ୍ଷମଣୀୟ ଅପରାଧ ପାପ ନା ପଦ୍ମାବତୀ ନା ନା ମୁଁ ପୁରୁଷୋତ୍ତମ ଦେବ ନୁହେଁ ଓଡ଼ିଶାର ରାଜା ମୁଁ ପ୍ରଜାପୁଞ୍ଜର ଶାସକ ମୁଁ ଯଦି ଏ କାର୍ଯ୍ୟ କରେ ତେବେ କୂଳରେ କଳଙ୍କ ହେବ ଲୋକେ ଘୋଷଣା କରିବେ ପୁରୁଷୋତ୍ତମ ଦେବ କା ପୁରୁଷ ଦୁର୍ବଳ ନୀଚ ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ ବିଦାୟ ବିଦାୟ ପଦ୍ମାବତୀ ବିଦାୟ ଆଉ ସମ୍ଭବ ନୁହେଁ କ୍ଷମା କର ଦେବୀ ମୁଁ ପିଶାଚ ମୁଁ ରାକ୍ଷସ ଚଣ୍ଡାଳରୁ ବଳି ଚଣ୍ଡାଳ ବିଦାୟ ବିଦାୟ
6: ରାମଚନ୍ଦ୍ର ଆସିଲେଣି ଆସ ରାମଚନ୍ଦ୍ର ଆମେ ଏଠି କିମ୍ଭୀର ଶିକାର କରୁଛୁ ତୁମେ ଏମିତିକା ଖାଲି ହାତରେ
7: ହଁ ରାମଚନ୍ଦ୍ର ଭାଇ ସମ୍ବାଦ କଣ
8: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ
7: ହଁ ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସଙ୍ଗରେ ବିବାହ ଏଥିରେ କାହାର ମନ ବିମର୍ଷ ନ ହେବ
8: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ ମନ୍ତ୍ରୀ ଆସିଲେଣି ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ
6: କାହାର ବୁଦ୍ଧି କହିଲ ରାମଚନ୍ଦ୍ର
8: ଏ ମନ୍ତ୍ରୀର
6: ଭାରି ଚାଲାକ ମନ୍ତ୍ରୀ ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ ସେତିକି ବେଳକୁ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି ବେଶ ଚାଲାକ
7: ପୁରୁଷୋତ୍ତମ ତ ଯେପରି ଉଦାର ବୁଦ୍ଧିମାନ ମଧ୍ୟ ସେହିପରି ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି ସେ କିଛି ଭ୍ରମ ନୁହେଁ
8: ସେ କଥା ବିଚାର କରି କ'ଣ ହେବ ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା
6: କଣ କହିଲା ରାମଚନ୍ଦ୍ର
8: ନା ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା
6: ହଁ ସମସ୍ତେ ଅଲଗା ଅଲଗା ହେଇ ରହିଲେ କିଏ କୁଆଡ଼େ ଆମେ ତିନି

0: ଏହିପରି ରହିଲେ। ତାପରେ କିଏ ବହୁତ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ। ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
1: କି ଉଦାରତା ପୁରୁଷୋତ୍ତମ ଦେବଙ୍କର! ଆମେମାନେ ଏତେ ଥର ବିଦ୍ରୋହ କଲେ, ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
0: ଆମେ ମଧ୍ୟ ଯିବା, ଚାଲ। ଆସ ରାମଚନ୍ଦ୍ର।
2: ଚାଲ ଭାଇ, କାହିଁ କିଛି ମାରି ତ ନାହ?
0: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
3: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଳାରେ ଗୁଞ୍ଚ।
4: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମନ୍ତ୍ରୀ। ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି ସ୍ୱପ୍ନରେ ଶୁଦ୍ଧ ବିଚାର ନଥିଲି। ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ, ନିଶିଥିନୀର ନିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ଉଠିଛି ମହାମନ୍ତ୍ରୀ, ଚତୁର୍ଦ୍ଦିଗରେ ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ଦୀଳନ! ଆହା, ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା!
2: କ୍ଷମା କରିବେ ପିତା,
4: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର। ପୁରୁଷୋତ୍ତମ, ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପଦ ମୋର, ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି। ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନରୁ ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି। ଭଗବାନ, ତୁମ୍ଭର ଅସୀମ କରୁଣା, ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ। କରୁଣାମୟ ଅନନ୍ତ ଦୟା ତୁମ୍ଭର, ଅକରନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ।

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ, ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: and 2026. And in hockey, India announced 20-member squad for the FIH Women's Hockey World Cup 2026 today. And that is the end of this news bulletin.
1: अगस्पाणी भवानी पटना समवर्तमान राति 11:05 ये आपको आसंता काली आम प्रथम अधिवेशन प्रचार होगा कार्यक्रम संपर्क सूचना दौ आसंता काली शनिवार सकाल 6:10 प्रचार कर भक्ति गीतर कार्यक्रम वंदना कार्यक्रम चेतन चिंतन शुणे सकाल 6:30 सकाल 6:35 अति बड़ी जगन्नाथ दास विरचित पवित्र श्रीमद भागवत सकाल 7:25 कार्यक्रम परिक्रमा 7:40 ଚାଷର କଥା ଗୀତା ଗୀତାଞ୍ଜଳି ପ୍ରଚାର କରିବ ସକାଳ 7:45 ଏବଂ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00 ଏବଂ 9:30 ଓଡ଼ିଆ କଥାଚିତ୍ରର ଗୀତ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଶୁଣିବେ ସକାଳ 10:10 ଏ ଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି ସକାଳ 5:55 ଶ୍ରୋତାବନ୍ଧୁ ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ର ଜୟ ହିନ୍ଦ।